ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.3 MHz ଯୋଗେ ତଥା ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଅଛି, ରଚିତା ମେହେର। ଯୁବବନ୍ଧୁ, ଆଜିର ସିଧା ପ୍ରସାରଣରେ ଆପଣମାନେ ଆମ ସହ ସିଧାସଳଖ ଯୋଡ଼ି ହୋଇପାରିବେ, କଥାବାର୍ତ୍ତା ହେବା ଆଉ ଆପଣଙ୍କ ମନପସନ୍ଦ ଗୀତ ସବୁ ଶୁଣିବା। କିଛି କଥା ଆପଣ କହିବେ ଆଉ ମୁଁ ଶୁଣିବି, ଏବଂ ଆଉ କିଛି ମୁଁ କହିବି ଏବଂ ଆପଣମାନେ ଶୁଣିବେ। ତେବେ ଆଜି ଆମ ପାଖରେ କେଉଁ ସବୁ ଚଳଚ୍ଚିତ୍ର ରହିଛି କହି ରଖୁଛୁ। ଆଜି ଆମ ପାଖରେ 4 ହିନ୍ଦୀ ଚଳଚ୍ଚିତ୍ର, 'ତେରେ ନାମ୍', 'ମେଁ ହୁଁ ନା', 'ପାଗଲପନ୍ତୀ', 'ଦବଙ୍ଗ 3', 2 ଓଡ଼ିଆ ଚଳଚ୍ଚିତ୍ର, 'ଅଗସ୍ତ୍ୟ', 'ପାଳୁଙ୍ଗା ଟୋକା' ଏବଂ ଶ୍ରୀ ଜଗନ୍ନାଥଙ୍କ କିଛି ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ ରହିଛି। ଏହି ଭିତରୁ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏବଂ ଆମ ସହ ଯୋଡ଼ି ହେବା ପାଇଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବା ପାଇଁ ନମ୍ବରଟି କହି ରଖୁଛୁ, 0667029562 3, ଏବଂ ଅନ୍ୟଟି ହେଲା 0667029562 8। ଲାଗୁଛି ଆମର ପ୍ରଥମ ମିତଙ୍କ କଲ୍ ଆସିଯାଇଛି, ଆସନ୍ତୁ କଥା ହେବା। ହ୍ୟାଲୋ।
1: ହଁ ହ୍ୟାଲୋ ମ୍ୟାଡମ, ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ମୁଁ ନାଗୁ ପାତ୍ର କହୁଛେ, ସାନ୍ଦୁଙ୍ଗୁଡ଼ି କରଲାମୁଣ୍ଡା, କଳାହାଣ୍ଡିରୁ।
0: ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ସ୍ୱାଗତ ଭାଇ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
0: କେମିତି ଅଛନ୍ତି ଭାଇ?
1: ମୁଁ ତ ବଢିଆ ଅଛେ, ଆପଣ ମାନେ କେନ୍ତା ଅଛ?
0: ଆମେ ମଧ୍ୟ ଭାରି ଭଲରେ ଅଛୁ ଭାଇ, ଜଗନ୍ନାଥଙ୍କ କୃପାରୁ।
1: ହଁ ମ୍ୟାଡମ।
0: ତେବେ ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ?
1: ଆଜି ଗୀତ ଦେଇଦେବେ 'ତେରେ ନାମ୍' ଫିଲ୍ମର, 'କ୍ୟୁଁ କିସି ବଫା କେ ବଦଲେ ବଫା ନହିଁ ମିଲତି'।
0: ଆଚ୍ଛା, ଆପଣଙ୍କୁ ସେ ଗୀତଟି ଭଲ ଲାଗେ?
1: ହଁ, ମତେ ବଢିଆ ଲାଗେ ଗୀତ।
0: ଆମ ପାଇଁ ପଦେ ଗାଇପାରିବେ?

0: ଦୁଇ ହଁ ମ୍ୟାଡ଼ାମ
1: ଆରେ ବାହ ଆପଣ ଗୀତ ଗାଆନ୍ତି
0: ହଁ ଗୀତ ଗାଇସି ମ୍ୟାଡ଼ାମ ହେଲେ ଏଇ ଗୀତ ଟିକେ ମୁଇଁ ନେଇ ଜାଣିବାର ଠିକ କରି ବୋଲି ଟିକେ ନେଇ ଗାଇପାରୁଛେ ନହେଲେ ଗାଇଦେଇ ପାରୁଛେ
1: ଆଚ୍ଛା ହଉ ହଉ ତଥାପି ବହୁତ ଭଲ ଗାଇଲେ
0: ଗାମା ବୋଲେ ଦେଖ ଗାଇଦେଉଛେ ଗୋଟେ ଆମର ସମ୍ବଲପୁରୀ ଗୀତ ଗୋଟେ ଭଲଟା ଗୋଟେ ଗାଇଦେଉଛେ ପରେ
1: ନିଶ୍ଚିତ ଭାବରେ
0: ବାର ମାସି ଫୁଲ ଗଧନ ବିଶୁ ଅଛ ଚିକନ ଚକନ ମୁଲକି ହସି ହସି ଦେଲେ ଗୋ ମନ ଚନ ଚନ ରଙ୍ଗ ରଙ୍ଗିଆ ଫଗୁନରେ ଝିଲମିଲିଆ ସପନରେ ତତେ ହେ ଝୁରେ ତତେ ହେ ସାଥୀ ହେ ମୋର ପ୍ୟାରି ପ୍ୟାରି ପଦ୍ମାବତୀ ତୋର ଗାଲେ ବସେ ଗୋ ପରଜାପତି ତୋର ଗାଲେ ବସେ ଗୋ ପରଜାପତି
1: ଆରେ ବାହ ବହୁତ ସୁନ୍ଦର ବହୁତ ବଢିଆ ଗାଇଲେ ଭାଇ
0: ବହୁତ ଧନ୍ୟବାଦ ମ୍ୟାଡ଼ାମ

0: ଆସନ୍ତୁ ଆମର ଆଉ ଜଣେ ଶ୍ରୋତା ବନ୍ଧୁଙ୍କ ସହ କଥା ହେବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ରଖନ୍ତୁ।
1: ଲକ୍ଷ୍ମୀନଗର ପାଖ ଗ୍ରାମ ସିନ୍ଦ ଜିଲ୍ଲା ସୁବର୍ଣ୍ଣପୁର।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ ଭାଇ, କେମିତି ଅଛନ୍ତି? ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ ଭାଇ, ଶୁଭା ଯାଉଛି?
1: ହଁ ଶୁଭା ଯାଉଛି।
0: ଆଜ୍ଞା କେମିତି ଅଛନ୍ତି? ହଁ ଭାଇ ଟିକେ ଶୀଘ୍ର କରନ୍ତୁ, କାରଣ ଆମର ଆହୁରି ଶ୍ରୋତା ବନ୍ଧୁ ଅପେକ୍ଷା କରିଛନ୍ତି। ଆଜ୍ଞା
1: ହ୍ୟାଲୋ
0: ହଁ ଭାଇ, କେମିତି ଅଛନ୍ତି? ଆଉ ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ? ଆଜି ଆମ ପାଖରେ 4 ହିନ୍ଦୀ ଚଳଚ୍ଚିତ୍ର, 'ତେରେ ନାମ୍', 'ମେହୁନା', 'ପାଗଲପନ୍ତୀ', 'ଦବଙ୍ଗ 3', 2

0: ଓଡ଼ିଆ ଚଳଚ୍ଚିତ୍ର ଅଗସ୍ତ୍ୟ ବାଳୁଙ୍ଗା ଟୋକା ଏବଂ ଶ୍ରୀ ଜଗନ୍ନାଥଙ୍କ କିଛି ଭକ୍ତିପୂର୍ଣ୍ଣ ଭଜନ ରହିଛି।
1: ଜଗନ୍ନାଥଙ୍କ କିଛି ଗୋଟେ ଭକ୍ତି ଗୀତ ଦେବେ ଆଜ୍ଞା।
0: ନିଶ୍ଚିତ ଭାବରେ ଭାଇ। ଆଉ ଭାଇ କ'ଣ କରୁଥିଲେ?
1: କଣ କରିବ ଆଜ୍ଞା, ବିଲ ଆଡ଼େ ଯାଇଥିଲି, ବିଲରେ ଫେରିଛି, ଘର ଅଛି ଆଜ୍ଞା। ବର୍ଷା ହେଇନି ଯେ, ବସି କରି ଟିକେ ମାନେ ଘାଇ ଗୁଆ ଦେଖିବା ପାଇଁ ଯାଇଥିଲି। ପାଣି ପୁଣା ଆଡ଼ି ହିରଟା ଅଛି, ଭାଙ୍ଗି ଭଙ୍ଗା ଯାଇଛି ବୋଲି ଦେଖି ଯାଇଥିଲି।
0: ତାହେଲେ ଫସଲ ସବୁ କେମିତି ଅଛି? ଠିକ୍ ଅଛି।
1: ଚଳ ଅଛି ଆଜ୍ଞା, ବାକି ପଲା ରୁଆ ହେଇନି, ପଲା କେବଳ ପକା ହେଇଛି ଆଜ୍ଞା।
0: ଆଚ୍ଛା ଆଚ୍ଛା, ବହୁତ ବର୍ଷା ହେଉଛି କି ଭାଇ ସେପଟେ?
1: ହଁ, ବହୁତ ବର୍ଷା ହେଇଛି ଆଜ୍ଞା।
0: ହଁ, ଆମ ଏପଟେ ବି ବର୍ଷା ହେଉଛି ଭାଇ।
1: ଆଜ୍ଞା,
0: ଆଉ ଘରେ ସମସ୍ତେ ଭଲ ଅଛନ୍ତି?
1: ହଁ ଆଜ୍ଞା, ଭଲ ଅଛନ୍ତି।
0: କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଭାଇ?
1: ହଁ ଶୁଣୁଛି ଆଜ୍ଞା।
0: କେମିତି ଲାଗୁଛି?
1: ବହୁତ ବଢ଼ିଆ ଲାଗୁଛି ଆଜ୍ଞା।
0: ମତାମତ ଲେଖି ଜଣାନ୍ତୁ, ବହୁତ ଦିନ ହେଲା ଆପଣଙ୍କ ମତାମତ ଆମ ପାଖକୁ ଆସିନାହିଁ।
1: ହଁ ଆଜ୍ଞା, କେବଳ ଆମର ଗୋଟେ ଆସିଛି ଆଜ୍ଞା, ଆମର କିଷାନ ବାଣୀ ଆଜି ଚାଷବାସ ଯେଉଁ ପ୍ରଚାର ହେଉଛି 7:30 ସନ୍ଧ୍ୟାରେ, ସେଥିରେ କିଛି ଗୋଟେ ପନିର ରଖନ୍ତୁ ଆଜ୍ଞା।
0: ନିଶ୍ଚିତ ଭାବରେ ଆପଣ ଏ ସମ୍ପର୍କରେ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଆପଣ ମତାମତ ଲେଖି ଜଣାଇ ପାରିବେ ଭାଇ। ଆଉ ଆମ
1: ଆଜ୍ଞା,
0: କାର୍ଯ୍ୟକ୍ରମ କିପରି ଲାଗୁଛି ସେ ସମ୍ପର୍କରେ ଆପଣ ଯୁବବାଣୀ ବିଭାଗରେ ଲେଖିପାରିବେ।
1: ହଁ ଆଜ୍ଞା,
0: ଆଉ ଆପଣଙ୍କ ଚିଠି
1: ସେଥିରେ
0: ପଢ଼ି
1: ମଧ୍ୟ
0: ଆମକୁ
1: ଗୋଟେ
0: ମଧ୍ୟ
1: ଫୋନ୍ ଇନ୍
0: ଖୁସି ଲାଗେ।
1: କରାଯାଉ ଆଜ୍ଞା।
0: ତେବେ ଠିକ୍ ଅଛି ଭାଇ, ଆପଣଙ୍କ ମନପସନ୍ଦ ଗୀତ ଶୁଣିବା।
1: ଆଜ୍ଞା,
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
1: ନମସ୍କାର ଆଜ୍ଞା।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ,
1: ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି। ବର୍ତ୍ତମାନ ତ ବର୍ଷା ଲାଗି ରହିଛି, ତେଣୁ ରେଡିଓ ଶୁଣିକି ସମୟ କଟୁଛି, ଘରୁ ବାହାରି ହଉନି ଆଉ।
0: ଆଚ୍ଛା, ସେମିତି ତାହେଲେ ତେବେ ଆଜି କେଉଁ ଗୀତ ଶୁଣିବେ?
1: ଶୁଣେ ମେହୁନାର ଗୋଟେ ଭଲ ଗୀତ ଶୁଣେ।
0: ନିଶ୍ଚିତ ଭାବରେ
1: ଟିକେ ମୁଁ ଡେଡିକେଟ୍ କରିବାକୁ ଚାହୁଁଛି। ମୋର ବନ୍ଧୁ ଅଛନ୍ତି ଉପେନ୍ଦ୍ର ସୁନା, ହରେଶ ପରୁଆ, ସେବରା ମେହର, ଆଉ ଆମର ଯଶୋବନ୍ତ ପାଇକ, ତାପରେ ସୁବଳ ସାହୁ, ସୁବଳ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସମସ୍ତଙ୍କୁ।
0: ଯଦି ବର୍ତ୍ତମାନ ଭାଇମାନେ କାର୍ଯ୍ୟକ୍ରମ ଶୁଣୁଥିବେ ତାହେଲେ ନିଶ୍ଚୟ ଶୁଣିପାରିବେ।

0: ଆଜ୍ଞା।
1: ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
0: ଆଜ୍ଞା ସମସ୍ତେ ଭଲ ଅଛନ୍ତି।
1: ତାହେଲେ ଏବେ ରେଡିଓ ଶୁଣୁଥିଲେ?
0: ଆଜ୍ଞା।
1: ସପରିବାର ଶୁଣନ୍ତି କି ଭାଇ?
0: ଆଜ୍ଞା ହଁ ସମସ୍ତେ ଶୁଣନ୍ତି।
1: ଆଚ୍ଛା, ଭାରି ଭଲ କଥା। ବର୍ତ୍ତମାନ ବର୍ଷା ଦିନିଆ ପାଗରେ ହାତରେ ଗୋଟେ କପ୍ ଚା ଆଉ ରେଡିଓ, ଭାରି ଭଲ ଲାଗେ ନାଇଁ କି ଭାଇ?
0: ଆଜ୍ଞା।
1: ଆଉ ଆପଣଙ୍କ ବ୍ୟବସାୟ କେମିତି ଚାଲିଛି?
0: ଅଭିଜ୍ଞତା ଆଇସ୍କ୍ରିମ୍ ବନ୍ଦ ଅଛି, ବର୍ଷା ହେଇଗଲା, ଖରାଦିନେ ଟିକେ ଭଲ ରୋଜଗାର ହେଇଥିଲା, ବର୍ଷ ବହୁତ ଗରମ ହେଇଥିଲା, ବହୁତ ଖରା ହେଇଥିଲା ମଧ୍ୟ,
1: ହଁ
0: ଆଉ ଏବେ ତ ବର୍ଷକୁ ବନ୍ଦ ଅଛି ଆଇସ୍କ୍ରିମ୍।
1: ହଁ ଭାଇ, ଆଉ ସେପଟେ ବର୍ଷା ହେଉଛି ତାହେଲେ?
0: ଆଜ୍ଞା।
1: ଆଉ ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଭାଇ?
0: ଆଜ୍ଞା ଆପଣ ଯୁବାଣୀ ଶୁଣୁଛି, ଆଉ ଆମର ଯୋଉ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣୁଛି।
1: ତାହେଲେ ଭାଇ ଆପଣ ତ ମତାମତ ଲେଖି ଜଣାଉନାହାନ୍ତି।
0: ମୁଁ ଜାଣିଛି ଶନିବାର ଆପଣଙ୍କ ଶନିବାର ସବୁ ଚିଠିପତ୍ର କାର୍ଯ୍ୟକ୍ରମ ହେଉଥିଲା ମତାମତ, କିନ୍ତୁ ମୁଁ ଟିକେ ବହୁତ ଗୁଡ଼ିଏ କେନ୍ଦ୍ର ସହ ଯୋଗାଯୋଗ ଅଛି ତ, ତେଣୁ ମୁଁ ଆଉ ଲେଖିପାରୁନି।
1: ଆଚ୍ଛା ଆଚ୍ଛା, ଗୋଟେ କେବେ କେମିତି ସମୟ କାଢି ଗୋଟେ ଦୁଇଟା ମତାମତ ଲେଖି ଜଣାନ୍ତୁ ଭାଇ, ଆମକୁ ମଧ୍ୟ
0: ଆଜ୍ଞା
1: ଖୁସି ଲାଗିବ। ଆମେ ଆପଣଙ୍କ ସହ ସିଧାସଳଖ ତ କଥା ହେଉଛୁ, କିନ୍ତୁ ସାପ୍ତାହିକ କାର୍ଯ୍ୟକ୍ରମ ତ ଆପଣଙ୍କ ଚିଠିପତ୍ରର କାର୍ଯ୍ୟକ୍ରମ ହିଁ।
0: ଆଜ୍ଞା ମୁଁ ଶୁଣେ, ଶନିବାର ପ୍ରୋଗ୍ରାମ ଦେଖା ହୁଏ, ମୁଁ ଶୁଣେ, ଆଉ ଭଲ ଲାଗେ ସବୁ ଶ୍ରୋତାମାନେ ସବୁ କବିତା ଲେଖନ୍ତି କି ମତାମତ ଦିଅନ୍ତି, ବହୁତ ବଢ଼ିଆ ଲାଗେ ମୁଁ ଶୁଣେ।
1: ହଁ ଭାଇ, ଅନେକ ଶ୍ରୋତା ବନ୍ଧୁ ଅଛନ୍ତି, ସେମାନେ କବିତା ଲେଖିକି ଆମକୁ ଚିଠି ପଠାନ୍ତି, ଭାରି ଭଲ ଲାଗେ ଆମକୁ ମଧ୍ୟ। ଆଉ ଅପେକ୍ଷାରେ ରହିବୁ ଯେ ଆପଣ ଆଗାମୀ ଦିନରେ ଆମକୁ ଚିଠି ଲେଖି ପଠାଇବେ, ଆଉ କାର୍ଯ୍ୟକ୍ରମ ମଧ୍ୟ ଶୁଣିବେ।
0: ଆଜ୍ଞା।
1: ଆଉ ରଥଯାତ୍ରା ଦେଖିବା ପାଇଁ ଯାଇଥିଲେ ଭାଇ?
0: ହଁ ରଥଯାତ୍ରା ଦିନ ମୁଁ ଯାଇଥିଲି, କେବଳ ଗୁଣ୍ଡିଚା ଦିନ।
1: ସପରିବାର ଯାଇଥିଲେ?
0: ହଁ କେବଳ ମୁଁ ଏକଲା ଯାଇଥିଲି,
1: ହଁ ହଁ
0: ବର୍ଷା ହଉଥିଲା ତ।
1: ଠିକ ଅଛି ଭାଇ, ଠାକୁର କରନ୍ତୁ ଆପଣ ଖୁସିରେ ଥାନ୍ତୁ, ବହୁତ ଭଲରେ ଥାନ୍ତୁ।
0: ରହୁଛି, ନମସ୍କାର।
1: ନମସ୍କାର ଭାଇ।

0: ତେବେ ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ରଖନ୍ତୁ।
1: ମୁଁ ନରେନ୍ଦ୍ର କୁମାର ସାହୁ, ଅରଖପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଭାଇ। ତେବେ ଆଜି କେଉଁ ଗୀତ ଶୁଣିବେ ପ୍ରଥମେ କହି ରଖନ୍ତୁ।
1: କନ୍ୟାଦାନ ଚଳଚ୍ଚିତ୍ରର ଫେରି ଆସିଲା ପୁଣି ବରସା, ନିଆଁ ଲାଗେରେ ମନେ ସହସା।
0: କ୍ଷମା କରିବେ ଭାଇ, ଆଜି ଆମ ପାଖରେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଆଉ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଅଛି। ଯଦି ଆପଣ ସେ ଭିତରୁ କୌଣସି ଗୀତ ଶୁଣିବା ପାଇଁ ଚାହିଁବେ ତାହେଲେ ଆମେ କହି ରଖିବୁ।
1: ହିନ୍ଦୀର ତାହେଲେ ମୋହରା ଚଳଚ୍ଚିତ୍ରର ଗୋଟେ ଗୀତ ଦେଇଦେବେ, ବର୍ଷା ଗୀତଟେ।
0: ଭାଇ ଆଜି ଆମ ପାଖରେ 4 ହିନ୍ଦୀ ଚଳଚ୍ଚିତ୍ର ଅଛି, ତେରେ ନାମ, ମୈଁ ହୁଁ ନା, ପାଗଲପନ୍ତୀ, ଦବଙ୍ଗ 3।
1: ଦେଇଦିଅନ୍ତୁ।
0: କେଉଁ ଗୀତ ଶୁଣିବା ପସନ୍ଦ କରିବେ ଏହି ଚଳଚ୍ଚିତ୍ର ମଧ୍ୟରୁ?
1: ଦେଇଦିଅନ୍ତୁ ତେରେ ନାମର।
0: ନିଶ୍ଚିତ ଭାବରେ ଭାଇ, ତେବେ ପ୍ରଥମ ଥର ପାଇଁ ବୋଧେ କଲ୍ କଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଆଉ ଯୁବବାଣୀକୁ। ଆମର କାର୍ଯ୍ୟକ୍ରମ ସବୁ ଶୁଣନ୍ତି ଭାଇ?
1: ହଁ ଶୁଣେ, କିନ୍ତୁ ଟାଇମ୍ ହୁଏନି।
0: ଆଚ୍ଛା, କେମିତି ଲାଗେ?
1: ବହୁତ ଭଲ ଲାଗେ, ଭବାନୀପାଟଣା କେନ୍ଦ୍ର କାର୍ଯ୍ୟକ୍ରମ ବହୁତ ବହୁତ ଉଚ୍ଚକୋଟୀର ହେଉଛି।
0: ଆଉ ସୌଭାଗ୍ୟବଶତଃ ଆଜି କଲ୍ ମଧ୍ୟ ଲାଗିଯାଇଛି, ଆମେ ମଧ୍ୟ ଆମର ଗୋଟେ ନୂଆ ଶ୍ରୋତା ବନ୍ଧୁ ପାଇଲୁ। ଏମିତି ହି କାର୍ଯ୍ୟକ୍ରମ ସବୁ ଶୁଣୁଥାନ୍ତୁ ଭାଇ, ଘରେ ସମସ୍ତେ।
1: ମୁଁ ତ ଆକାଶବାଣୀ ଏତେ ଓଡ଼ିଶାରେ ଅଛି, ସବୁ କେନ୍ଦ୍ର ସହିତ ମୋର ସମ୍ପର୍କ।
0: ଆରେ ବା, ତାହେଲେ ଆପଣ ବହୁତ ଦିନରୁ ଶୁଣି ଆସୁଛନ୍ତି।
1: ହଁ, ବହୁତ ଦିନରୁ ଶୁଣି ଆସୁଛି, ମୋତେ ବୟସ ହେଇଗଲା 61, ମୁଁ ସବୁବେଳେ ଶୁଣୁଛି ରେଡିଓ।
0: ଭାରି ବଢ଼ିଆ ଭାଇ, ଏମିତି ଆମର କାର୍ଯ୍ୟକ୍ରମ ମଧ୍ୟ ଶୁଣୁଥାନ୍ତୁ, ଆମର କେନ୍ଦ୍ର ସହ ଏମିତି ଯୋଡ଼ି ହୋଇ ରହିଥାନ୍ତୁ। ସେପଟେ ପାଣିପାଗ କେମିତି ଅଛି ଭାଇ?
1: ବର୍ଷା ତ ଚାଲିଛି, ଆଜି 3-4 ଦିନ ହେଲା ଚାଲିଛି, ଏମିତି ଅବିରାମ ଗତିରେ ଚାଲିଛି ଏମିତି ବର୍ଷା।
0: ଏପଟେ ମଧ୍ୟ ବର୍ଷା ହେଉଛି। ଆଉ ଆପଣ ରଥଯାତ୍ରା ଦେଖିବା ପାଇଁ ଯାଇଥିଲେ?
1: ରଥଯାତ୍ରା ଯାଇପାରିଲୁନି, ସେଦିନ ଆମର ଜଳବନ୍ଦୀ ହେଇଗଲା, ଚାରିଆଡ଼େ ଗୁଣ୍ଡିଚା ଦିନ, ଚାରିଆଡ଼େ ଯୁଆଡ଼େ ଦେଖିବ ଜଳବନ୍ଦୀ ରହିଗଲୁ। ଆମର ଗୋଟେ ସାପୁଆ ନଦୀ ଥିଲା, ଏଇଟା ବନ୍ୟା ହେଇଗଲା ପୁରା।
0: ଏବେ ଏବେ ସବୁ ଠିକ୍ ଅଛି ଭାଇ?
1: ହଁ, ଏବେ ଠିକ୍ ଅଛି, ଏବେ ବି ଯେ ବର୍ଷା ହେଉଛି, ପୁଣି ଆସିପାରେ ପାଣି, ରାତିରେ ଆସିପାରେ ପାଣି।
0: ହଁ, ଲଗାତାର ବର୍ଷା ହେଉଛି ନା ସେଥିପାଇଁ। ଆଉ ନିଜର ନିଜ ପରିବାରର ଯତ୍ନ ନିଅନ୍ତୁ। ତେବେ ଠିକ୍ ଅଛି ଭାଇ, ଆମର ଏମିତି ହିଁ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଆପଣଙ୍କ ସହ କଥା ହେଇ ଭାରି ଭଲ ଲାଗିଲା। ଆଶା କରିବୁ ଆଗକୁ ମଧ୍ୟ ଆପଣ କଲ୍ କରିବେ, ଆମ ସହ ଏମିତି ଯୋଡ଼ି ହୋଇ ରହିଥିବେ।
1: ଆଜ୍ଞା, ରହୁଛି,
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆଜିର କାର୍ଯ୍ୟକ୍ରମର ଶେଷ ଶ୍ରୋତାଙ୍କ ସହ କଥା ହେବା। ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଭାଇ, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ଗୁଡ୍ ଇଭିନିଂ ମ୍ୟାଡମ, ନମସ୍କାର, ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମପୁର ପଣ୍ଡି ବାୟା ବିଜେପୁର ଜିଲ୍ଲା ବରଗଡ଼ରୁ।
0: ଗୁଡ୍ ଇଭିନିଂ ଭାଇ, ନମସ୍କାର।
1: ନମସ୍କାର।
0: ତେବେ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ?
1: ଆଜି କାର୍ଯ୍ୟକ୍ରମ ତ ପ୍ରାରମ୍ଭରୁ ନେଇ ଶୁଣି ମ୍ୟାଡମ, ତ କେନ୍ କେନ୍ କଥା ହେଇଥିଲ ଗୀତରେ ଟିକେ କହି ଦେଇଦେବେ।
0: ଆଜି 4ଟି ହିନ୍ଦୀ ଚଳଚ୍ଚିତ୍ର, ତେରେ ନାମ, ମୈଁ ହୁଁ ନା, ପାଗଲପନ୍ତି, ଦବଙ୍ଗ 3, 2ଟି ଓଡ଼ିଆ ଚଳଚ୍ଚିତ୍ର।

0: ଅଗସ୍ତ୍ୟ, ପାଳୁଙ୍ଗା ଟୋକା ଏବଂ ଶ୍ରୀ ଜଗନ୍ନାଥଙ୍କ କିଛି ଭଜନ ରହିଛି।
1: ତାହେଲେ ଆମର ଶ୍ରୀ ଜଗନ୍ନାଥଙ୍କ ଉପରେ ଗୋଟେ ମହମ୍ମଦ ଗାଇଥିବା ଗୋଟେ ଭଜନ ଟେ ଶୁଣି ଦେବେ ଆଜ୍ଞା।
0: ଠିକ ଅଛି ଭାଇ, ତେବେ ଆମେ ଭାରି ଭଲରେ ଅଛୁ ଭାଇ, ଶ୍ରୀ ଜଗନ୍ନାଥଙ୍କ କୃପାରୁ। ଆପଣ ସମସ୍ତେ କେମିତି ଅଛନ୍ତି?
1: ଆମେ ବି ପରିବାର ସମସ୍ତେ ସମସ୍ତେ ଏକଦମ ବଢିଆ ମସ୍ତ ଅଛୁ ଆଜ୍ଞା।
0: ଆଉ ବର୍ଷା ଦିନ ଆସିଲାଣି, ପରିବାରର ଯତ୍ନ ନେଉଛନ୍ତି?
1: ହଁ ଆଜ୍ଞା, ପରିବାର ତ ଯତ୍ନ ନେଉଛି ଯେ ଏ ବର୍ଷ ଟିକେ ବର୍ଷା ଟିକେ ବହୁତ ଅଧିକ ମାତ୍ରା ହେଇଯାଉଛି ଆଜ୍ଞା।
0: ଲଗାତାର ହଉଛି,
1: ଘାଇ ନାଳ ନର୍ଦ୍ଦମା ସବୁବେଳେ କରିଦଉଛି, ବହୁତ ପୁରା ବର୍ଷାର ପ୍ରକୋପରେ ବହୁତ କିଛି କ୍ଷତି ହେଇଛି।
0: ହଁ ଭାଇ, ସେଥିପାଇଁ ଯାହା ତ କ୍ଷତି ହେଉଛି, ସେଥିପାଇଁ ଆପଣ ନିଜ ଦେହର ବି ଯତ୍ନ ନିଅନ୍ତୁ।
1: ଆଜ୍ଞା ଆଜ୍ଞା,
0: ଯେତେ ହେଉଛି ଫୁଟା ପାଣି ପିଅନ୍ତୁ, ମଶାରୀ ଦେଇ ଶୁଅନ୍ତୁ। ବର୍ତ୍ତମାନ ତ ମଶା ମାଛିମାନଙ୍କ ପ୍ରାଦୁର୍ଭାବ ବି ବଢି ବଢିଯିବ।
1: ହଁ ଆଜ୍ଞା।
0: ତେବେ ଭାଇ, ସମୟ ତ ସରି ଆସୁଛି, ସେଥିପାଇଁ ଆପଣଙ୍କ ମନପସନ୍ଦ ଗୀତ ଶୁଣିବା?
1: ହଁ, ଗୀତଟା ନିଶ୍ଚୟ ଶୁଣ। ଆଉ ଆପଣଙ୍କ ଭବାନୀ ପାଳନା କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି।
0: ସାପ୍ତାହିକ କାର୍ଯ୍ୟକ୍ରମରେ ଆମେ ସାମିଲ କରିବୁ। ତେବେ ଠିକ ଅଛି ଭାଇ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର ଆଜ୍ଞା।

ଯୁବବନ୍ଧୁ ଆଜି ତ ଷ୍ଟୁଡ଼ିଓ ଘଡ଼ିରେ 6 ହେବାକୁ ବସିଲାଣି। କାର୍ଯ୍ୟକ୍ରମକୁ ଏଇଠି ରଖିବା, ହେଲେ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ଗୀତଟିଏ ମିତଟିଏ ସନ୍ଧ୍ୟାରେ ଉପସ୍ଥାପନାରେ ମୁଁ ଥିଲି ରଚିତା ମେହେର। ପୁଣି କଥାବାର୍ତ୍ତା ହେବା ଆଉ ଏକ ସନ୍ଧ୍ୟାରେ। ଆଜି ପାଇଁ ରହୁଛି, ନମସ୍କାର।

ପ୍ରଚାର କଲୁ ଯୁବବାଣୀ କ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଆକାଶବାଣୀ ଭବାନୀପାଟଣା। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1200 kHz ଯୋଗେ, FM ରେ 103.3 MHz ଯୋଗେ ତଥା ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ

0: and Himanshu Dhillon secured the bronze medal in the 10-meter air rifle mixed team event at the ongoing ISSF World Cup in Hangzhou, China today. At the Commonwealth Games, India's Srihari Natraj qualified for the 100-meter backstroke swimming competition at Glasgow in Scotland today. And that is the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ସୂଚନା ଶୁଣିପାରିବେ ବିଜ୍ଞାପନ ପରେ
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
1: ଆକାଶବାଣୀ ଭବାନୀପାଟଣା ପ୍ରସ୍ତୁତ କରୁଛୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ

ଆଜି ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ସଂକୀର୍ତ୍ତନ, ପରିବେଷଣ କରିବେ ଗୋପାଳ ମହାର ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ 7:25। ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି 7:30। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 8:00। 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ହରିଓମ ଶରଣ, ପଣ୍ଡିତ ସୁଖଦେବ ଓ ପଣ୍ଡିତ ଗୋପାଳ ଶର୍ମା ଏବଂ ଜଗଜିତ ସିଂ। 8:30 ସ୍ପୋର୍ଟସ୍ ସ୍କାନ୍ ସ୍ପଟଲାଇଟ୍। 9:15 9:30 ମନିଟକ୍ ଏବଂ ମନ୍ଥନ। ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:00 ପ୍ରଚାର କରିବୁ ସଂସଦରେ ପ୍ରଶ୍ନକାଳର ରେକର୍ଡ଼ିଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସିତାର ବାଦନ, ପରିବେଷଣ କରିବେ ପଣ୍ଡିତ ନିଖିଲ ବାନାର୍ଜୀ।

ଆସନ୍ତାକାଲି ସକାଳ 6:10ରେ ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:30ରେ ରହିଛି ଚେତନା ଚିନ୍ତନ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35ରେ। ସକାଳ 7:25ରେ ରହିଛି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ। ଚାଷର କଥା ଶୁଣିବେ ସକାଳ 7:40ରେ। ସକାଳ 7:45ରେ ପ୍ରଚାର କରିବୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀ। ସଙ୍ଗୀତ ରହରି କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 8:30ରେ। ସକାଳ 8:45ରେ ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ରହିଛି ସକାଳ 9:00ରେ ଏବଂ 9:30ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10ରେ ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଲୋକଗୀତ କ୍ରମରେ ପ୍ରଚାର କରୁଛୁ ସଂକୀର୍ତ୍ତନ। ପରିବେଷଣ କରିଛନ୍ତି ଶିଳ୍ପୀ ଗୋପାଳ ମାହାର ଓ ସାଥୀ।

0: ଲୋକଗୀତ କ୍ରମରେ ପ୍ରଚାର କଲୁ ସଂକୀର୍ତ୍ତନ। ପରିବେଷଣ କରିଥିଲେ ଶିଳ୍ପୀ ଗୋପାଳ ମହାର ସାଥୀ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଜାରି ରହିଛି ଆଲୋଚନା। ନୂତନ ବିଲ୍ ଦେଶର ଯୁବବର୍ଗଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭିଭିଜି ରାମଜୀ ଅଧୀନରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି 95,692 କୋଟି ଟଙ୍କା। ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ, ଏବଂ ସୁରକ୍ଷା ଓ ପରିବେଶ ସନ୍ତୁଳନ ନେଇ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଆରମ୍ଭ ହୋଇଛି। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ଗତକାଲି ଏହି ବିଲ୍ ଗୃହରେ ଆଗତ ହୋଇଥିଲା। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଉପରେ ଆଲୋଚନା କରି କହିଛନ୍ତି, ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି। ଭାରତୀୟ ସଂସଦ ଇତିହାସରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତ୍ରୀ ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନର ପ୍ରଶ୍ନପତ୍ର ଘଟଣାକୁ ଦୃଷ୍ଟିରେ ରଖି ଆଇନଗତ ଢାଞ୍ଚାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଛି। କଠୋର ଆଇନ ଆଣିବା ପାଇଁ ବିଲ୍ରେ ସଂଶୋଧନ କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି।
1: ସଂଜ୍ଞାନ ଲେତେ ହୁଏ ପ୍ରଧାନମନ୍ତ୍ରୀ ସ୍ୱୟଂ ନିର୍ଣ୍ଣୟ ଲିଆ କି ହମେ ଇସି ବିଧେୟକ ଥୋଡ଼ା ଔର ମଜବୁତ କରନେ କି ଆବଶ୍ୟକତା। ସୋ ୱି ଲର୍ନ ଫ୍ରମ୍ ଦି ଏକ୍ସପିରିଏନ୍ସ ଅଫ୍ ଦି 2024 ଆକ୍ଟ। ଆଜ ୟେ ଯୋ ଅମେଣ୍ଡମେଣ୍ଟ ଲାୟା ଜା ରହା ହୈ ଇସ୍କେ ତହତ ଦି ସେମ୍ ड्यूरेशन ऑफ इम्प्रिजनमेंट हैज बीन मेड नॉट लेस देन 5 to 10 years। तो सर्विस प्रोवाइडर के लिए सजा पहले भी काफी मजबूत थी। देयर वॉज फाइन अप टू 1 crore इन दी 24 एक्ट, उसको बढ़ा करके अब 5 crore किया जा रहा है।
0: ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡବିଧାନ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବିଲ୍ ଅଧୀନରେ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସିଂ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଅଧିନିୟମ 2025 ଅଧୀନରେ 95,692 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ କୌଣସି ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମରେ ଏହା ହେଉଛି ମଞ୍ଜୁର ହୋଇଥିବା ସର୍ବାଧିକ ରାଶି। ଭିଭିଜି ରାମଜୀ ଯୋଜନାରେ ହିତାଧିକାରୀମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ ରୋଜଗାର ପ୍ରଦାନ କରାଯାଇଛି। ପୂର୍ବ ଅପେକ୍ଷା ଏଥିରେ କାର୍ଯ୍ୟର ପରିସର ମଧ୍ୟ ବୃଦ୍ଧି ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ଭାରତୀୟତାର ଭାବନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଭାବରେ 4 ବର୍ଷ ପୂରଣ କରିବା ଅବସରରେ ଆଜି ଆଭାସୀ ମାଧ୍ୟମରେ ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ସମାବେଶୀ ବିକାଶ ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଭିମାନର ଭାବନାକୁ ପୁନର୍ଜୀବିତ କରାଯାଇଛି। ରାଷ୍ଟ୍ରପତି ବଚପନ ବାଲ୍ ପରିସରର ଉଦ୍ଘାଟନ କରି ପିଲାମାନଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ରାଷ୍ଟ୍ରପତି ଭବନକୁ ଆସୁଥିବା ପରିଦର୍ଶକଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ଆପ୍ ଆଧାରିତ ବହୁଭାଷୀ ଇ ଅଡିଓ ଗାଇଡ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ, ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ବ୍ଲକସ୍ତରୀୟ ଫେଡେରେସନ୍ଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ

0: ମୁଖ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନଠାରେ 15ଟି ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମ ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ପାଠ୍ୟକ୍ରମକୁ ବଜାର ଚାହିଦା, ରପ୍ତାନୀ ସମ୍ଭାବନା, କଞ୍ଚାମାଲ ଉପଲବ୍ଧତା, ପାରମ୍ପରିକ ଗୁରୁତ୍ୱ ଏବଂ ରୋଜଗାର ସୁଯୋଗ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଏକବର୍ଷିଆ ପ୍ରଶିକ୍ଷଣରେ କଞ୍ଚାମାଲର ଉପଯୋଗ, ଉତ୍ପାଦ ବିକାଶ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ଇଣ୍ଟର୍ଣ୍ଣସିପ୍ ଭଳି ବିଭିନ୍ନ ବିଷୟ ସାମିଲ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ଅଧିକାରୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅନ୍ତର୍ଗତ ବିଭିନ୍ନ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୋଟରମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 23ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଳନ୍ଧି, କାଂସବାଂଶ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ସନ୍ଧ୍ୟା 6ଟା ସୁଦ୍ଧା ଜଳସ୍ତର 18.85 ମିଟର ଥିବାବେଳେ ବିପଦ ସଂକେତ ସ୍ତର 18.33 ମିଟର ରହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସହିତ ଜିଲ୍ଲାର ଧାମନଗର ବ୍ଲକର କେତେକ ତଳିଆ ଅଞ୍ଚଳରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା।
1: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତୁହାକୁ ବର୍ଷା ଜିଲ୍ଲାରେ ଲାଗି ରହିବାରୁ ଆଜି ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇଛି। ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି। ଜିଲ୍ଲାପାଳ କହିଛନ୍ତି ଭୀଷଣ ବର୍ଷା ଜାରି ରହିଥିବାରୁ ଲୋକମାନେ ଭୟଭୀତ ନ ହୋଇ ପରାମର୍ଶ ଦେବା ସହ ବିଭାଗୀୟ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି। ନଦୀ କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ମହାନଦୀରେ ବନ୍ୟା ଜଳ ପ୍ରବାହ ଯୋଗୁଁ କଟକ ଜିଲ୍ଲା ମୁଣ୍ଡୁଳି ବ୍ୟାରେଜ୍ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତଳିଆ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ବିପର୍ଯ୍ୟୟ ପରିଚାଳନା ଆଇନ 2005ର ଧାରା 34 ଅନୁଯାୟୀ ଜିଲ୍ଲାରେ କଟକଣା ଜାରି କରିଛନ୍ତି। ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ମହାନଦୀ ଏବଂ ଏହାର ଶାଖାନଦୀଗୁଡ଼ିକର ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ରାଜ୍ୟରେ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତ 24 ଘଣ୍ଟାରେ ହାରାହାରି 42.2 ମିଲିମିଟର ବର୍ଷା ହୋଇଯାଇଛି। 8ଟି ବ୍ଲକରେ 200 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଶ୍ରୀ ପୂଜାରୀ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 613.77 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 162,327 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2ଟି ଗେଟ୍ ଦେଇ 62,022 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଜି ମୁଣ୍ଡୁଳି ବ୍ୟାରେଜ୍ ଦେଇ 637,585 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍ ସିଜନ 16 ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟର 48ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଯୁବ କଲ୍ୟାଣ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ ବୌଦ୍ଧ ଶାଖା ପକ୍ଷରୁ କଣ୍ଟାମାଳଠାରେ ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ଶୀର୍ଷକ ଜିଲ୍ଲାସ୍ତରୀୟ

0: କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ସରକାରଙ୍କର ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ସରକାରଙ୍କର ଏହି ପଦକ୍ଷେପ ଜିଲ୍ଲା ପାଇଁ ଗର୍ବ ଓ ଗୌରବ। ରାଜ୍ୟ ମତ୍ସ୍ୟ ଓ ପାଣି ସମ୍ପଦ ସଚିବ ପ୍ରେମଚନ୍ଦ ଚୌଧୁରୀ ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଦୁଗ୍ଧ ସମବାୟ ସମିତି, ଗୋଶାଳା ଏବଂ ଦୁଗ୍ଧ ସଂଘର ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରକୃତି ହେଉଛି ମଣିଷ ଜୀବନର ମୂଳ ଆଧାର। ଏହାର ସୁରକ୍ଷା ଓ ପରିବେଶ ସନ୍ତୁଳନ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଜାରି ରହିଛି ଆଲୋଚନା। ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଏବଂ ସୁରକ୍ଷା ଓ ପରିବେଶ ସନ୍ତୁଳନ ନେଇ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ହେପାଟାଇଟିସ୍, ସଚେତନତା ହିଁ ପ୍ରତିରୋଧର ମୂଳମନ୍ତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ହେପାଟାଇଟିସ୍ ରୋଗର କାରଣ, ନିରାକରଣ ଏବଂ ଏ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ ହୋଇଛି। ଯକୃତଜନିତ ରୋଗର କାରଣ ହେପାଟାଇଟିସ୍ ସଂକ୍ରମଣରୁ ହୋଇଥାଏ। ହେପାଟାଇଟିସ୍ ବି ଜୀବାଣୁର ଆବିଷ୍କାରକ ଡକ୍ଟର ବାରୁଜ୍ ବ୍ଲମ୍ବର୍ଗଙ୍କ ଜନ୍ମଦିନ ଜୁଲାଇ 28 ତାରିଖକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଥାଏ। 1967 ମସିହାରେ ଡକ୍ଟର ବ୍ଲମ୍ବର୍ଗ ହେପାଟାଇଟିସ୍ ବି ଆବିଷ୍କାର କରିଥିଲେ। 2 ବର୍ଷ ପରେ ଏହାର ପ୍ରତିଷେଧକ ଟୀକା ମଧ୍ୟ ବିକଶିତ କରିଥିଲେ। ସଂକ୍ରମଣ ରୋଗର ଉତ୍ପତ୍ତି, ପ୍ରସାର ଏବଂ ନୂତନ ଯନ୍ତ୍ରପାତି ସମ୍ବନ୍ଧୀୟ ଆବିଷ୍କାର ପାଇଁ 1976 ମସିହାରେ ଶରୀର ବିଜ୍ଞାନ ତଥା ମେଡିସିନ୍ରେ ସେ ନୋବେଲ ପୁରସ୍କାର ପାଇଥିଲେ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ହେପାଟାଇଟିସ୍, ଆସନ୍ତୁ ଏହାକୁ ପ୍ରତିହତ କରିବା। ଏହି ରୋଗର ପ୍ରାଦୁର୍ଭାବ ଦ୍ୱାରା ଆର୍ଥିକ, ସାମାଜିକ ଏବଂ ପଦ୍ଧତିଗତ ପ୍ରତିବନ୍ଧକକୁ ଦୂର କରିବା ହେଉଛି ଏହି ବିଷୟବସ୍ତୁର ମୁଖ୍ୟ ଉଦ୍ଦେଶ୍ୟ। ହେପାଟାଇଟିସ୍ ଏ, ବି, ସି ଆଦି ବିଭିନ୍ନ ବର୍ଗରେ ଦେଖାଯାଇଥାଏ। ଦୀର୍ଘକାଳୀନ ହେପାଟାଇଟିସ୍ ବି ଏବଂ ସି ଯକୃତ କ୍ଷତି ଏବଂ କର୍କଟ ରୋଗର କାରଣ ମଧ୍ୟ ହୋଇଥାଏ। ହେପାଟାଇଟିସ୍ ରୋଗର ଆରୋଗ୍ୟ ଅସମ୍ଭବ, ତେବେ ଏଥିପାଇଁ ସଚେତନତା ଏବଂ ସକ୍ରିୟ ପଦକ୍ଷେପର ଆବଶ୍ୟକତା ରହିଛି। ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହେପାଟାଇଟିସ୍ ରୋଗର ଚିହ୍ନଟ, ଟୀକାକରଣ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। 2018 ମସିହାରେ ଦେଶରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2030 ସୁଦ୍ଧା ହେପାଟାଇଟିସ୍ ସମ୍ପୂର୍ଣ୍ଣ ମୂଳୋତ୍ପାଟନକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସମ୍ଭାବ୍ୟ ରୋଗୀଙ୍କର ମାଗଣା ପରୀକ୍ଷଣ ଏବଂ ଔଷଧ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟତଃ ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟାପକ କରିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ରୋଗ ପ୍ରତିରୋଧକ, ପ୍ରୋତ୍ସାହନମୂଳକ ଏବଂ ଚିକିତ୍ସା ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ରହିଥିବା ସମ୍ବଳର ସୁବିନିଯୋଗ କରାଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଜିଲ୍ଲା ତଥା ରାଜ୍ୟସ୍ତରରେ ରହିଥିବା ସ୍ୱାସ୍ଥ୍ୟସେବା ସୁବିଧା ମାଧ୍ୟମରେ ଏହି ରୋଗର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଜଟିଳ ମାମଲା ପରିଚାଳନା ପାଇଁ ରେଫରାଲ ୟୁନିଟ୍ ଭାବରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଡେଲ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ଯନ୍ତ୍ରପାତି ସହିତ ଉନ୍ନତ ଚିକିତ୍ସା ସେବା ପ୍ରଦାନର ବ୍ୟବସ୍ଥା ରହିଛି। ସମଗ୍ର ଦେଶରେ ଭାଇରାଲ ହେପାଟାଇଟିସ୍ ରୋଗର ଚିହ୍ନଟ ଏବଂ ପରିଚାଳନା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରାଯାଇଛି। ଏହାଦ୍ୱାରା ଗବେଷଣାଲବ୍ଧ ଜ୍ଞାନ ଏବଂ ଚିକିତ୍ସା ପ୍ରଦାନର ମାନକୀକରଣକୁ ସୁନିଶ୍ଚିତ କରାଯାଇପାରୁଛି। ଏହି ରୋଗ ସମ୍ପର୍କରେ ସୂଚନା ତଥା ସେବା ପ୍ରଦାନ ଲକ୍ଷ୍ୟ ନେଇ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର 1153 ଚିକିତ୍ସା କେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। 2018 ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଗତ ମାର୍ଚ୍ଚ ମାସ ସୁଦ୍ଧା 21,00,000 ଲୋକଙ୍କର ହେପାଟାଇଟିସ୍ ବି ଓ ସିର ପରୀକ୍ଷଣ କରାଯାଇସାରିଛି। ସେଥିମଧ୍ୟରୁ ହେପାଟାଇଟିସ୍ ବି ଏବଂ ସି ବର୍ଗର 6,12,000 ରୋଗୀଙ୍କୁ ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଜାତୀୟ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ପ୍ରସୂତି ସ୍ୱାସ୍ଥ୍ୟ ଏବଂ ସାର୍ବଜନୀନ ଟୀକାକରଣ ଅଭିଯାନକୁ ସମନ୍ୱିତ କରାଯାଇଛି। ଫଳରେ ଏହି କାର୍ଯ୍ୟକ୍ରମର ପ୍ରଭାବଶାଳୀ

0: ଉନ୍ନୟନ ଏବଂ ଆର୍ଥିକ ପରିଚାଳନା ସୁନିଶ୍ଚିତ ହୋଇପାରିଛି। ତୃଣମୂଳ ସ୍ତରରେ ଏଭଳି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ସୁବ୍ୟବସ୍ଥିତ ହୋଇପାରିଛି। ଏକ ଆକଳନ ଅନୁଯାୟୀ ସମଗ୍ର ବିଶ୍ୱରେ 30 କୋଟିରୁ ଅଧିକ ଲୋକ ହେପାଟାଇଟିସ୍ ରୋଗ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ପ୍ରତିବର୍ଷ 10 ଲକ୍ଷରୁ ଅଧିକ ଲୋକଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ। ପ୍ରଭାବଶାଳୀ ବ୍ୟବସ୍ଥା ସତ୍ତ୍ୱେ ସଚେତନତା ଏବଂ ସକ୍ରିୟ ପଦକ୍ଷେପର ଅଭାବ ଯୋଗୁଁ ହେପାଟାଇଟିସ୍ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଏହି ଆକଳନରୁ ଜଣାପଡ଼ିଛି। ସମନ୍ୱିତ ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ମାଧ୍ୟମରେ ବିଶ୍ୱସ୍ତରରେ ହେପାଟାଇଟିସ୍ ରୋଗର ଚିହ୍ନଟ ତଥା ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶ୍ୱସ୍ତରରେ ହେପାଟାଇଟିସ୍ ରୋଗ ସମ୍ପର୍କିତ ସଚେତନତା ବୃଦ୍ଧି ତଥା ରୋଗ ନିୟନ୍ତ୍ରଣ ପ୍ରୟାସରେ ଏହି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେପାଟାଇଟିସ୍ ରୋଗର ଆରୋଗ୍ୟ ଅସମ୍ଭବ, ତେବେ ଏଥିପାଇଁ ଆମେ ସଚେତନ ହେବା ସହ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସମୟୋପଯୋଗୀ ପରୀକ୍ଷଣ ଏବଂ ଚିକିତ୍ସା ଦ୍ୱାରା ଏହାକୁ ପ୍ରତିହତ କରାଯାଇପାରିବ। ଆସନ୍ତୁ 2030 ସୁଦ୍ଧା ଦେଶରୁ ହେପାଟାଇଟିସ୍ ରୋଗର ମୂଳୋତ୍ପାଟନ ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ହେପାଟାଇଟିସ୍ ସଚେତନତା ହିଁ ପ୍ରତିରୋଧର ମୂଳମନ୍ତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର,
1: ଆଜିର ପ୍ରସଙ୍ଗରେ ଶୁଣିଲେ ହେପାଟାଇଟିସ୍ ସଚେତନତା ହିଁ ପ୍ରତିରୋଧର ମୂଳମନ୍ତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।
2: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଓ ଆଜିର ପ୍ରସଙ୍ଗ କାର୍ଯ୍ୟକ୍ରମ। ଉଭୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଲୋକସଭାନ ଚାଲିଛି ଆଲୋଚନା। ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗେ ଆଖି ଆସ୍ପାର୍କେ ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନ। ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଉ ଜରୁରୀ ସେବା ସନ୍ତୋଷଜନକ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ। ଆଉ ବଙ୍ଗୋପସାଗର ଗଭୀର ଅବପାତର ପ୍ରଭାବତି ରାଇଜେ ଲାଗି ରହିଛି ବର୍ଷା। ଭିନ୍ ଭିନ୍ ନଦୀ ନ ବଢୁଛି ଜଳସ୍ତର। ଲୋକସଭାନ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ମୂଲ ହୋଇଛି। 2024 ଆଇନକେ ସଂଶୋଧନ କରବାର ଲାଗି ଏଥି କେତେଟା ଜରୁରୀ ପ୍ରସ୍ତାବ ରହିଛି। ଗଲାକାଲି ବିଲ୍ ଗୃହନ ଆଗତ ହୋଇଥିଲା। କାର୍ମିକ ସାଧାରଣ ଅଭିଯୋଗ ଆଉ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଉପରେ ଆଲୋଚନା କରିକରି କହିଛନ୍, ଦେଶର ଛାତ୍ର ଆଉ ଯୁବବର୍ଗଙ୍କର କଲ୍ୟାଣ ଲାଗି ସରକାରଙ୍କର ଅଙ୍ଗୀକାରବଦ୍ଧତାକେ ଦର୍ଶାଉଛି। ଭାରତୀୟ ସଂସଦ ଇତିହାସଟି ଏ ବିଲ୍ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍। ଏହାଦେ ପ୍ରଶ୍ନପତ୍ର ଘଟଣାକେ ନଜରଥି ରଖିକରି ଆଇନଗତ ଢାଞ୍ଚାକେ ଅତକା ମଜବୁତ କରବାର ଆବଶ୍ୟକତା ରହିଛି। କଠୋର ଆଇନ ଆନବାର ଲାଗି ଏ ବିଲ୍ଟି ସଂଶୋଧନ କରାଯାଇଛି ବୋଲି ଡକ୍ଟର ସିଂ କହିଛନ୍। ପ୍ରକୃତି ହେଉଛି ମନୁଷ୍ୟ ଜୀବନର ମୂଳ ଆଧାର। ଏତାର ସୁରକ୍ଷା ଓ ପରିବେଶ ସନ୍ତୁଳନ ଉପରେ ସଚେତନ କରବାର ଉଦ୍ଦେଶ୍ୟ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ପାଏନ୍ ପବନ ମାଏଟ୍ ଜଙ୍ଗଲ ପାହାଡ଼

ଜୀବଜନ୍ତୁମାନଙ୍କର ତାଲମେଲ ଥି ପରିବେଶ ତିଆରି ହେସି। ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଲାଗି ଆଜିର ଦିନ ଖାସ୍ ମହତ୍ତ୍ୱ ରଖ୍ସି। କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶର ସୁରକ୍ଷା ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ମିଶନ ଲାଇଫ୍ ଜରିଏ ପରିବେଶ ଅନୁକୂଳ ଜୀବନଶୈଳୀକେ ପ୍ରୋତ୍ସାହନ ଦିଆଯାଉଛି। ଚଳିତ ବଛର ଏ ଦିବସର ବାର୍ତ୍ତା ରହିଛି ପ୍ରକୃତି ସାଙ୍ଗେ ତାଲମେଲ ରଖିକରି ସ୍ଥାୟୀ ଜୀବନଶୈଳୀ ଅପନାବାର। ନମାମି ଗଙ୍ଗେ, ଗ୍ରୀନ୍ ଇଣ୍ଡିଆ ମିଶନ, କାମ୍ପା, ଏକ୍ ପେଡ଼ ମା କେ ନାମ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ ଆଉ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ବାଗିର କାର୍ଯ୍ୟକ୍ରମ ପ୍ରକୃତି ସଂରକ୍ଷଣ ଦିଗେ ବହୁତ ବଡ଼ ପଦକ୍ଷେପ। ହେନ୍ତାଳ ବନ ତିଆର, ଅଲିଭ୍ ରିଡ୍ଲେ କେଛୁର ସୁରକ୍ଷା, ଶିମିଳିପାଳ ଆଉ ସାତକୋଶିଆ ବାଗିର ସଂରକ୍ଷିତ ଅଞ୍ଚଳର ବିକାଶ ସହିତ ନୟତଖଣି ସବୁଜ ବଳୟ ତିଆର କରବାର ଲାଗି ରାଜ୍ୟ ସରକାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଜାରି ରଖିଛନ୍। ଗଛ ଜଗା, ପାନ ସଂରକ୍ଷଣ ଆଉ ଜୈବ ବିବିଧତାର ସୁରକ୍ଷା ଜରିଏ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗେ ଆଗକେ ଆସବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମକୁ ଆହ୍ୱାନ ଦେଇଛନ୍। କେନ୍ଦ୍ର ସରକାରଙ୍କ ତରଫୁ ଆଇବା ମାସ 9 ତାରିଖରୁ 17 ତାରିଖ ତକ ସାରା ଦେଶରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବା। ଇ ସମୟଥି ଜାତୀୟ ପତାକା

0: ଭିନ୍ ଭିନ୍ କାର୍ଯ୍ୟକ୍ରମ ଜାରି ରଖିଛନ୍। ଗଛ ଜଗା, ପାଏନ୍ ସଂରକ୍ଷଣ ଆଉ ଜୈବ ବିବିଧତାର ସୁରକ୍ଷା ଜରିଏ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗେ ଆଗ୍କେ ଆସ୍ବାର୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍କୁ ଆହ୍ୱାନ ଦେଇଛନ୍। କେନ୍ଦ୍ର ସରକାରଙ୍କ ତରଫୁ ଆଇବା ମାସ 9 ତାରିଖରୁ 17 ତାରିଖ ତକ ସାରା ଦେଶେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବା। ଇସମିଆଥି ଜାତୀୟ ପତାକା ଉତ୍ତୋଳନ ଓ ପ୍ରଦର୍ଶନ ସହିତ ସାମୁହିକ ବନ୍ଦେ ମାତରମ୍ ଗାଇବାର ଉପରେ ଜୋର୍ ଦିଆଯାଇଛି। ଏଥିଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ତରଫୁ ଚିଠି ଲେଖାଯାଇଛି। ରାଜ୍ୟର ସବୁ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷା ଅନୁଷ୍ଠାନ ଓ ଅଲଗା ସଂସ୍ଥାର ସକ୍ରିୟ ଭାଗିଦାରୀ ଉପରେ ଜୋର୍ ଦେବାର୍କେ ଚିଠିଟି କୁହାଯାଇଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ହସ୍ତଶିଳ୍ପ ବିଭାଗ ଅଧୀନ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଏସ୍ଆଇଡିଏସି ତରଫୁ ଅତିରିକ୍ତ 15 ହସ୍ତଶିଳ୍ପ ପାଠ୍ୟକ୍ରମ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଲାଗି ଗୋଟିଏ ବୈଠକ ଆଜି ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କର ଉପସ୍ଥିତି ଥି କମିଶନର ଆଉ ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ବରିଷ୍ଠ ଅଧିକାରୀ, ବିଶ୍ୱବିଦ୍ୟାଳୟ ପ୍ରତିନିଧି ଆଉ ଜାତୀୟ ପୁରସ୍କାର ପାଇଥିବା ଶିଳ୍ପୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଦକ୍ଷ କାରିଗର ବନାବାର ଆଉ ରୋଜଗାର ବଢ଼ାବାର ଉଦ୍ଦେଶ୍ୟ 15 ହସ୍ତଶିଳ୍ପ ଲାଗି ବଛରକିଆ 1500 ଘଣ୍ଟା ସୁସଂଗଠିତ ପାଠ୍ୟକ୍ରମ ଆଉ ପ୍ରଶିକ୍ଷଣ ଢାଞ୍ଚା ତିଆରି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇବଛର ଇଣ୍ଡିଆନ୍ ଆଇଡଲ୍ ସିଜନ 16ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଅସାଧାରଣ କୃତିତ୍ୱ ଲାଗି 5,00,000 ଟଙ୍କା ପୁରସ୍କାର ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ଅବସରରେ କହିଛନ୍, ଜ୍ୟୋତିର୍ମୟୀ ନିଜର ପ୍ରତିଭା ଓ କଠିନ ପରିଶ୍ରମର ବଲେ ଆଜି ଜାତୀୟ ସ୍ତରନ ଜିତିକରି ଓଡ଼ିଶା ଲାଗି ଗୌରବ ଆଣିଛନ୍। ଆଉ ନୂଆ ପିଢ଼ିର କଣ୍ଠଶିଳ୍ପୀମାନଙ୍କ ଲାଗି ସେ ପ୍ରେରଣା ହୋଇଛନ୍। କ୍ୟାନ୍ସର ହସ୍ପିଟାଲର ମ୍ୟୁଜିକ୍ ଥେରାପି ଜରିଏ ରୋଗୀମାନଙ୍କ ସେବା କରୁଥିବାରୁ ତାଙ୍କୁ ଯୁବ ଆଇକନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁର ଜିଲ୍ଲାର 26 ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିବା ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍ର ରିପୋର୍ଟ ଆଧାରିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଆଉ ଶାସନ ସଚିବ ଅଶ୍ୱତୀ ଏସ୍ଙ୍କର ଅଧ୍ୟକ୍ଷତାଟି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଆଭାସୀ ଜରିଏ ହୋଇଥିବା ବୈଠକଟି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଉ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଉ ଜରୁରୀ ସେବା ସନ୍ତୋଷଜନକ ଥିବାର ବେଳେ ଜହ ବିପଦ ଆଶଙ୍କା ଥିବାର ଗର୍ଭବତୀଙ୍କର ନିୟମିତ ଅନୁଧ୍ୟାନ, ସଂକ୍ରମଣ ପ୍ରତିରୋଧ, ଉଷୋ ମିଲ୍ବାରଟା, ଯନ୍ତ୍ରପାତିର ଦେଖରେଖ ଆଉ ପ୍ରଶିକ୍ଷଣର ଭୁଲ ସୁଧାର ଲାଗି ଜୋର୍ ଦିଆଯାଇଛି। ସ୍ୱାସ୍ଥ୍ୟସେବା ଓ ରୋଗୀ ସୁରକ୍ଷାକେ ବରକସ କରିବାର ଲାଗି 30, 60, 90 ଦିନିଆ କାର୍ଯ୍ୟପନ୍ଥା କାର୍ଯ୍ୟକାରୀ କରିବାର୍କେ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଶ୍ୱ ହେପାଟାଇଟିସ୍ ଦିବସ, ଯକୃତ ରୋଗ ବାଦେ ଲୋକ ସଚେତନ କରିବାର ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ 2010 ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ଏ ବଛରର ବିଶ୍ୱ ହେପାଟାଇଟିସ୍ ଦିବସର ବାର୍ତ୍ତା ହେଲା, ଆସୁନ୍ ସଭେ ମିଶିକରି ଇତାକେ ପ୍ରତିହତ କର୍ମା। ହେପାଟାଇଟିସ୍ ଆଉ ଯକୃତ କର୍କଟ ରୋଗର ନିରାକରଣ ଦିଗେ ରହିଥିବାର ଆର୍ଥିକ, ସାମାଜିକ ଆଉ ବ୍ୟବସ୍ଥାଗତ ବାଧାକେ ଦୂର କରିବାର ଲାଗି ଏ ବଛରର ବାର୍ତ୍ତାଟି ଆହ୍ୱାନ ଦିଆଯାଇଛି। ଛୁଆ ଜନ୍ମ ହେବାର 24 ଘଣ୍ଟା ଭିତରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ନିଶ୍ଚିତ ଭାବେ ଦେବାର କଥା। ଏଟା ସବୁ ସରକାରୀ ଡାକ୍ତରଖାନାମାନଙ୍କେ ମାହାଲିଆ ମିଳିପାରୁଛି। ହେପାଟାଇଟିସ୍ ରୋଗ ବାବଦେ କଟକ ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକେ କହିଛନ୍,
1: ଆମେ ସଫା ପାଣି ପିଇବା, ଆମେ ହେପାଟାଇଟିସ୍ ବି ଟିକା ନବା, ଯାହାଫଳରେ କି କୌଣସି ଇଞ୍ଜେକ୍ସନ ବର୍ନ ବା ସେକ୍ସୁଆଲି ଆମେ ଭଲନେରେବୁଲ ହବାନି। ତାହା ଯୋଉମାନେ ପାରାମେଡିକାଲ ୱାର୍କର୍ସ କାମ କରନ୍ତି ତାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ଏଇ ହେପାଟାଇଟିସ୍ ର ସଚେତନତା ଆମକୁ ହେପାଟାଇଟିସ୍ ରୁ ରକ୍ଷା ପାଇବା, ଆମ ପରିବାର ଆଉ ଆମର କ୍ଲୋଜ କଣ୍ଟାକ୍ଟ ମାନଙ୍କୁ ଆୱେର୍ କରିବା ପାଇଁ ବହୁତ ଦରକାର, କାହିଁକିନା ହେପାଟାଇଟିସ୍ କ୍ୟାନ୍ସର ଓ HIV ଠୁ ବେଶୀ ଭୟଙ୍କର।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିର ଦିନେ ଗୋଟିଏ ସୁସ୍ଥ ହେପାଟାଇଟିସ୍ ମୁକ୍ତ ଓଡ଼ିଶା ଗଠନ ଲାଗି ପ୍ରତିବଦ୍ଧତା ଦୋହରାବାର ଲାଗି କହିଛନ୍। ପ୍ରାରମ୍ଭିକ ପରୀକ୍ଷା, ସମିଆଜାନି ଚିକିତ୍ସା, ଟିକାକରଣ ଆଉ ସମାନତା ଜରିଏ ଏ ରୋଗକେ ଅଟକାଯାଇ ପାର୍ବା ବୋଲି ଶ୍ରୀ ମାଝି କହିଛନ୍। ସଚେତନ ହୋଇକରି ଏ ରୋଗକେ ପ୍ରତିହତ କରିବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶାଶ୍ୱତ ପ୍ରଧାନ ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଏସ୍ଆଇଆର୍ 2026 ଚାଲିଥିବାର ଦାବି ଆଉ ଆପତ୍ତି ଗ୍ରହଣ ଆଉ ଶୁଣାଣି ପ୍ରକ୍ରିୟାର ତଦାରଖ ଆଉ ସମୀକ୍ଷା କରିଛନ୍। ଏ ଅବସରରେ ସେ ଭିନ୍ ଭିନ୍ ବୁଥ୍କେ ଯାଇକରି ସେଠାରେ ଚାଲିଥିବାର ଦାବି ଆଉ ଆପତ୍ତି ଶୁଣାଣିର ତଦାରଖ କରିବାର ସହିତ ସେଠାରେ ଉପସ୍ଥିତ ଥିବାର ଏଆଇଆର୍ଓ ଆଉ ଭୋଟରମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫ ମେରା ଯୁବା ଭାରତ ବରଗଡ଼ ଶାଖା ଓ ପାର୍ବତୀଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ର ମିଳିତ

0: ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ଚାରିବର୍ଷ କାର୍ଯ୍ୟକାଳ ପୂରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଭାରତୀୟତାର ଭାବନାକୁ ମଜବୁତ କରିବା ନେଇ ସରକାର ଦେଉଛନ୍ତି ପ୍ରାଥମିକତା। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପୂରିଲା 8 ବର୍ଷ। ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ବର୍ଗରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର ଶ୍ରୀହରି ନଟରାଜ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଆରମ୍ଭ ହୋଇଛି। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଏହି ବିଲ୍ ଗୃହରେ ଆଗତ ହୋଇଥିଲା। କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଭାରତୀୟ ସଂସଦ ଇତିହାସରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତ୍ରୀ ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବ ସରକାରଙ୍କ ଅମଳରେ ପ୍ରଶ୍ନପତ୍ର ପ୍ରଘଟ ମାମଲାଗୁଡ଼ିକର ସମାଧାନ ପାଇଁ କୌଣସି ସ୍ୱତନ୍ତ୍ର ଆଇନ ନଥିଲା। ଏହାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମୋଦି ସରକାର 2024 ପ୍ରଥମେ ବିଲ୍ ଆଗତ କରିଥିଲେ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ବର୍ତ୍ତମାନର ପ୍ରଶ୍ନପତ୍ର ଘଟଣାକୁ ଦୃଷ୍ଟିରେ ରଖି ଭୁଲ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଆଇନଗତ ଢାଞ୍ଚାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଥିବା ନେଇ ପ୍ରଧାନମନ୍ତ୍ରୀ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଇନକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବିଲ୍ ଅଧୀନରେ ବ୍ୟବସ୍ଥା ରହିଛି। ପୁଲିସ୍ ଷ୍ଟେସନରେ ସୂଚନା ପଞ୍ଜିକୃତ ହେବା ତାରିଖରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ମଧ୍ୟ ବିଲ୍ରେ ପ୍ରସ୍ତାବ ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ଏଆଇଇସିର ଅଭିଷେକ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭାବରେ 4 ବର୍ଷ ପୂରଣ କରିବା ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦେଶର ବିକାଶ ଏବଂ ସାଂସ୍କୃତିକ ପୁନର୍ଜାଗରଣ ଉପରେ ଆଲୋକପାତ କରିଛନ୍ତି। ଗତ 4 ବର୍ଷ ମଧ୍ୟରେ ସମାବେଶୀ ବିକାଶ ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଭିମାନର ଭାବନାକୁ ପୁନର୍ଜୀବିତ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶବ୍ୟାପୀ ଭାରତୀୟତାର ଭାବନାକୁ ଅଧିକ ମଜବୁତ କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଗତ 4 ବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପନିବେଶବାଦୀ ମାନସିକତାର ଚିନ୍ତାଧାରାକୁ ଦୂର କରିବାରେ ସଫଳ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଇନ୍ 4 ବର୍ଷ ମେ ସମାବେଶୀ ବିକାଶ କି ସୋଚ କେ ସାଥ ସାଥ ଦେଶ କି ସମୃଦ୍ଧ ସାଂସ୍କୃତିକ ବିରାସତ କେ ପ୍ରତି ଗର୍ବ ଔର ଆତ୍ମଗୌରବ କି ଭାବନା କୁ ନେଇ ଉର୍ଜା ମିଲି ହେ। ଏ ଖୁସି କି ବାତ ହେ କି ପିଛଲେ ବର୍ଷ ଏସେ ଅନେକ କାର୍ଯ୍ୟ କିଏ ଗଏ ହେ ଜିନମେ ଭାରତୀୟତା କି ଭାବନା କା ବିସ୍ତାର ହୁଆ ଔର ହମନେ ଔପନିବେଶିକ ମାନସିକତା କେ ଅବସୋସ କୋ ଖତମ କରନେ କି ଔର ଠୋସ କଦମ ଉଠାଏ ହେ। ବିକାଶ ଔର ଜନସେବା କି ଏ ଯାତ୍ରା ନିରନ୍ତର ଆଗେ ବଢ଼େଗି ତଥା ହମ ସବ ନେଇ ସଂକଳ୍ପ ଉତ୍ସାହ କେ ସାଥ ଆପଣେ ଲକ୍ଷ୍ୟ କି ଔର ଅଗ୍ରସର ହେ।
0: ଏହି ଅବସରରେ ରାଷ୍ଟ୍ରପତି ବଚପନ ବାଲ ପରିସର ଉଦ୍ଘାଟନ କରିଛନ୍ତି। ବାଲ ପରିସରଠାରେ ପିଲାମାନଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ସବୁଜ ଏବଂ ସମାବେଶୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏକ ମାଗଣା ବୈଦ୍ୟୁତିକ ବସ୍ ସେବା ରାହିର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନ କର୍ମଚାରୀ ଏବଂ ସେଠାକାର ବାସିନ୍ଦାଙ୍କ ପାଇଁ ଏହା ହେଉଛି ସମ୍ପୂର୍ଣ୍ଣ ମହିଳା ପରିଚାଳିତ ବସ୍। ରାଷ୍ଟ୍ରପତି ଭବନକୁ ଆସୁଥିବା ପରିଦର୍ଶକଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ଆପ୍ ଆଧାରିତ ବହୁଭାଷୀ ଇ ଅଡିଓ ଗାଇଡ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ସାର୍ବଜନୀନ ନିଲାମ ଉଦ୍ଦେଶ୍ୟରେ 300 ସରକାରୀ ରାଷ୍ଟ୍ରପତି ଉପହାର ରଖିବା ଲକ୍ଷ୍ୟ ନେଇ ରାଷ୍ଟ୍ରପତି ମୁର୍ମୁ ଉପହାରର ତୃତୀୟ ସଂସ୍କରଣ ଆରମ୍ଭ କରିଛନ୍ତି। ଏହି ଉପହାରଗୁଡ଼ିକର ଇ ନିଲାମ ପାଇଁ ଆସନ୍ତା ମାସ 5ରୁ ସେପ୍ଟେମ୍ବର ମାସ 5 ତାରିଖ ପର୍ଯ୍ୟନ୍ତ

ଏହା ଉନ୍ମୁକ୍ତ ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱ ହେପାଟାଇଟିସ୍ ଦିବସ ଆଜି ପାଳନ କରାଯାଉଛି। ଏହି ରୋଗ ନିବାରଣ ନେଇ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରୟାସକୁ ଅଧିକ ତ୍ୱରାନ୍ୱିତ କରିବା ତଥା ବିଭିନ୍ନ ଅଂଶୀଦାରଙ୍କୁ ଏଥିରେ ସମ୍ପୃକ୍ତି ନେଇ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ହେପାଟାଇଟିସ୍ ବି ଭାଇରସ୍ ଆବିଷ୍କାର ତଥା ଏହାର ପରୀକ୍ଷା ଓ ଟିକା ବିକଶିତ କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଡକ୍ଟର ବାରୁଚ ବ୍ଲମ୍ବର୍ଗଙ୍କର ଜୁଲାଇ 28 ତାରିଖ ହେଉଛି ଜନ୍ମଦିବସ। ଏହାକୁ ସ୍ମରଣ କରି ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ହେପାଟାଇଟିସ୍ ଆସନ୍ତୁ ଏହାକୁ ପ୍ରତିହତ କରିବା ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଦିବସ ପାଳନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମର 8 ବର୍ଷ ପୂର୍ତ୍ତି ପାଳନ କରିଛି। 2018 ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2030 ସୁଦ୍ଧା ହେପାଟାଇଟିସ୍କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ହେପାଟାଇଟିସ୍ ମୁକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ହେପାଟାଇଟିସ୍ ପରୀକ୍ଷଣ ଏବଂ ଚିକିତ୍ସା ଲକ୍ଷ୍ୟ ନେଇ ଦେଶବ୍ୟାପୀ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ବିକଶିତ କରାଯାଇଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଦେଶବ୍ୟାପୀ ହେପାଟାଇଟିସ୍ ଚିକିତ୍ସା ଅଧିକ ସୁଗମ ହୋଇପାରିଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ବି ଶତପ୍ରତିଶତ ପରୀକ୍ଷଣକୁ ସୁନିଶ୍ଚିତ କରିବା ଏବଂ ସମୟୋଚିତ ଚିକିତ୍ସା ପ୍ରଦାନ ପାଇଁ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ହେପାଟାଇଟିସ୍ ବି ଓ ହେପାଟାଇଟିସ୍ ସି ରୋଗ ବିଷୟରେ ସଚେତନତା ବୃଦ୍ଧି କରିବାକୁ ରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭାରତର ପ୍ରଥମ ଦ୍ୱିପାକ୍ଷିକ ସିଧାସଳଖ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ନେପାଳରେ ପହଞ୍ଚିଛି। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ରେଳ ଆଧାରିତ ସୀମାପାର ମାଲ ପରିବହନରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କାନୋଲା ମାଲ ପରିବହନ ପାଇଁ 40 ୱାଗନ ବିଶିଷ୍ଟ ଏହି ଟ୍ରେନ୍ ସଂଶୋଧିତ ଭାରତ ନେପାଳ ରେଳ ପରିବହନ ମାର୍ଗଦର୍ଶିକା ଅନୁଯାୟୀ ଯାତ୍ରା ସମ୍ପନ୍ନ କରିଛି। ରେଳ ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟ ବିକାଶ, ନିର୍ଭରଯୋଗ୍ୟତା ଏବଂ ପ୍ରତିଯୋଗିତାମୂଳକ କ୍ଷେତ୍ରକୁ ଉନ୍ନତ କରିବା ସହ ପରିବହନ ଜନିତ ସମୟ ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିରନ୍ତର ପରିବହନ ପଦ୍ଧତି ମାଧ୍ୟମରେ ମାଲ ଆମଦାନୀ ଏବଂ ରପ୍ତାନୀ ଅଧିକ ପ୍ରୋତ୍ସାହିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ ଚିନି ବ୍ୟବସାୟୀଙ୍କ ଉପରେ ଷ୍ଟକ୍ ଧାରର ସୀମା ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ 1 ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି। ଏହି ପଦକ୍ଷେପ ଅତ୍ୟଧିକ ସଂରକ୍ଷଣକୁ ପ୍ରତିହତ କରିବା, ଆପତ୍ତିଜନକ ବାଣିଜ୍ୟକୁ ନିରୁତ୍ସାହିତ କରିବା ଏବଂ ସୁଲଭ ମୂଲ୍ୟରେ ଚିନିର ନିରନ୍ତର ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ମନ୍ତ୍ରଣାଳୟ କହିଛି। ସମସ୍ତ ଚିନି ଡିଲରଙ୍କୁ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ଅନ୍ଲାଇନ୍ ପୋର୍ଟାଲରେ ସାପ୍ତାହିକ ଭାବେ ଚିନି ଷ୍ଟକ୍ ଘୋଷଣା କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠିତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରତିକୂଳ ପାଗ ଆହ୍ୱାନ ପରିସ୍ଥିତିରେ ଫସଲ କ୍ଷତିଜନିତ ବୀମା କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଗତ ମାସ 30 ତାରିଖ ସୁଦ୍ଧା ଏହି 2 ଯୋଜନା ଅଧୀନରେ ମୋଟ 92,68,00,000 ଚାଷୀଙ୍କର ଆବେଦନ ପଞ୍ଜିକୃତ ହୋଇଛି। 2016 ମସିହାରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 25,58,00,000 ଚାଷୀ ବୀମା ଆବେଦନ କରିବା ସହ 2,02,000 କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରାଯାଇସାରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଶ୍ରୀହରି ନଟରାଜ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ 50 ମିଟର ଫ୍ରିଷ୍ଟାଇଲ୍ S13 ବର୍ଗରେ ପାରା ସନ୍ତରଣକାରୀ ଅଲି ଇମାମ ଏବଂ RVBBK ବୁଡିଗିନା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ବର୍ଗ 400 ମିଟର ଦୌଡ଼ ପ୍ରତିଯୋଗିତାରେ ବିଶାଲ ଟିକେ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। 4 କାର୍ଯ୍ୟକାଳ ପୂରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ଭାରତୀୟତାର ଭାବନାକୁ ମଜବୁତ କରିବା ନେଇ ସରକାର ଦେଉଛନ୍ତି ପ୍ରାଥମିକତା। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପୁରିଲା 8 ବର୍ଷ। ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ବର୍ଗରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର ଶ୍ରୀହରି ନଟରାଜ। ସମ୍ବାଦ

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ବିଜ୍ଞାପନ ପରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଅଛୁ ନେଇଥିଲେ ଆମେ ଥିତୁ କେ ମାଟ ଆମର ମାଏ
1: ହଇ ହଇ ହଇ
0: ଆ ନିନା ସମେ କେନ୍ତା କରି ନମୁ କ
1: ହଇ ହେ ହଇ
0: ହେତିର ଲାଗି ଆମର ଯେନ୍ ଜଙ୍ଗଲ ଅଛେ ହେଟା କେ ଟିକେ ଆମେ ନେଇ କାଟ ଛାଟ କରିକିନା ତାର ଟିକେ ଯତ୍ନ ରତ୍ନ କରବାର କଥା କାଇଁ ଯେ କହୁଛେ
1: ହଇ ଜଙ୍ଗଲ ଥିଲେ ଆମର ମଙ୍ଗଲ ବୋଲନୁ ଇ ଜଙ୍ଗଲ ଅଛେ ବୋଲିକରି ଆମର ମୃତ୍ତିକା ସଂରକ୍ଷଣ ହଉଛେ ପାନ ବର୍ଷା ବି ହଉଛେ ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ମାନେ ରହୁଛନ୍ ଆରୁ ଆମର ବଡ କଥା ଗୋଟେ ହେଲା ରେ ନନି ଆମର ଏ ଜରିବୁଟି ଔଷଧ କଷା ବି ଆମେ ହେନୁ ପଉଛୁ ଆମର ଜୀବଜନ୍ତୁକେ ବି ଆମେ କେନ୍ତା କରି ସୁରକ୍ଷିତ କରମୁ ଆର ଜଙ୍ଗଲ ସମ୍ପଦ କେ କେନ୍ତା କରି ସୁରକ୍ଷିତ କରମୁ ସବେ ଲୋକ ଆମେ ସଚେତନ ହେବାର ପଡ଼ବା
0: ଜି ଦାଦା ହେତକି ଦୂରିଆ ନେଇ ଯାଇ କରି ଆମର ଘର ତରାଥି
1: ହଇ ହଇ
0: ଏବେ ଖରା ଦିନ ଥି ଆମେ ଆମ ଖୋଉଛୁ ଏକା
1: ହେ
0: ଇ ବର୍ଷା ଦିନ ଆଇଲେ ହେଟା କୋକେ ରଖି ଦେଇ କରି ତରା ତରା ତରା ତରା ଯଦି ରାସ୍ତା ତରାଥି ପକେଇ ଦମୁ ବୋଇଲେ ଦୁଇ ଚାରିଟା ଗଛ ଯଦି ଆକ୍ରିଲା ହେନୁ ଗୁଟେ ହେଲା ବୋଲେ ବି ତ ବଢ଼ଲା ନା ଦାଦା
1: ହଇ ହଇ ହଇ ଏତି ଲାଗି ଆମେ ଗଛ ଗୁଟେ ଗୁଟେ ବି ସବୁ ଲୋକ ରୁବାର ପଡ଼ବା ଆର ଗୋଟେ କଥାରେ ନନି ଏବର ସମୟଥି ବଲ ଇ ପ୍ଲାଷ୍ଟିକ ର ବ୍ୟବହାର ଗୋଟେ ଏଇଟା ଗୋଟେ ବି ବଡ଼ ଅସୁବିଧାର କଥା ଇ ପ୍ଲାଷ୍ଟିକ ର ଦେଖ ଆମେ ତ ଘରେ ପେନ୍ ପିଉଛୁ ପ୍ଲାଷ୍ଟିକ ଡବା ମାନେ ବି ବ୍ୟବହାର କରୁଛୁ ହେ ଖରାପ ହେଇଗଲେ କି ଫାଟି ଟୁଟି ଗଲେ ବୋଲନୁ ଆମର ଖତ ଗାର୍ଡନେ ପକେଇ ଦଉଛୁ ହେ ଖତ କେ ନେଇ କରି ଆମେ କ୍ଷେତେ ଦଉଛୁ ହେ ପ୍ଲାଷ୍ଟିକ ବଲ ଆମର ଇ ମେଟ ସଙ୍ଗେ ନେଇ ମିଶେ ତ ଆମର ଚାଷ କାମ କେ ବି ବାଧା ହଉଛେ ଆର ହେଟା କେ ପୁଡ଼େଇ ଦେଲୁ ବେଲେ ବି ବୋଲନୁ ଯେନ୍ ପ୍ରକାର ଗନ୍ଧ ହଉଛେ ହେଟା ବି ଆମର ବାୟୁ ବି ପ୍ରଦୂଷଣ ହଉଛେ
0: ବୋଲେ ହେଟା ଆମର ମ୍ୟାଟ କେ ବି ଖରାପ କରୁଛେ ଆର ଆମର ଇଟା କାରଣ ପରିବେଶ କେ ବି ଖରାପ ଏକା କରୁଛେ
1: ହଇ ତ ଆମ ମୁଖିଆ କଥା ହେଲା ଆମର କେନ୍ତା କରି ପରିବେଶ କେ ଆମେ ସଂରକ୍ଷଣ କରମୁ ସତେଜ ରଖମୁ ଇ କଥା ମନକେ ଆମେ ସବେ ଲୋକ ସଚେତନ ହେବାର କଥା
0: ବୋଇଲେ ଦାଦା ପ୍ଲାଷ୍ଟିକ ଜରି ବଟଲ ଇଟା ମାନକେ ଗୁଟେ ଠାନ କରିକିନା ରଖଲେ ହେସି ଏନେ ତେନେ ଫିକଲେ ତହେ ମ୍ୟାଟ ନେ ମିଶବା ଏକା
1: ହଇ ଯେ ନନି ଆଜ ବୋଲନୁ ବୈଠକ କେ ଆସଲା କେ ଇ କଥା ମନେ ହେଲା କେ ମକେ କଥା ଗୁଟେ ହେତୁ ପଡୁଛି
0: କାଇ କଥା ଦାଦା
1: କାଇ କଥା ବସୁ ଆଜ କାଇ ଦିନେ ତୁ ଜାଣିଛୁ କି
0: ତୁଇ ତ ଇ ବାୟୁ ଜଙ୍ଗଲ ବିଷୟରେ କହୁଛୁ ବୋଲେ ଜଙ୍ଗଲ ବାବଦ ନେ କାଇଁ ଦିନ ଗୁଟେ ଥିବା ବୋଲୁଛେ
1: ହଇ ଆଜ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ତ ଆଜିର ଦିନ କେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ହିପାସେ ଆମେ ସାରା ପୃଥ୍ୱୀ ନେ ପାଳନ କରୁଛୁ ତ ସବୁ ଲୋକ ଆମେ ଯଦି ସଚେତନ ହେମୁ ଆର ପ୍ରକୃତି କେ ଆମେ ଯଦି ଭଲ କରି ରଖମୁ ଆମର ଜଙ୍ଗଲ ସମ୍ପଦ କେ ଆମର ପାଏନ କେ ଆମର ମ୍ୟାଟ କେ ଯଦି ଆମେ ତାଜା କରି ରଖମୁ ବେଲେ ଆମର ପଛର ପିଢ଼ିର ଲୋକ ମାନେ ବି ତିଆର କରି ରହିବେ କାଁ ବୋଲଛେ ଯେ ନନି ଏ ତ ତିଆର ମୁଇଁ ବଡ଼ା ଗୁରେ କଥା ହେଲୁ ବୋଲନୁ ଆମର ରେଡିଓ ମାଧ୍ୟମରେ ଆମର ଦଦା ମାନେ ନାନୀ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ସେମାନେ ବି ତୋର ମୋର କଥା ଶୁଣିକରି ନିଶ୍ଚେ କାମେ ଲଗାବେ କାଁ ବୋଲଛେ
0: କାମେ ଲଗାବେ ବୋଲୁଛେ ଦୁଇଟା ଗୁଟେ ଦିନ ବାବଦରେ କହିଲୁ ମାତର କ ଆଜି ଆର ଗୁଟେ ବି ଦିନେ
1: କାଁଟା
0: ବିଶ୍ୱ ହେପାଟାଇଟିସ ଦିନ
1: ହଇ
0: ଇ ଯେନ୍ କୁକୁର କାମୁଡ଼ଲେ ଯେନ୍ ଜଳାନ୍ତକ ରୋଗ ହେସି ହେସି ହେନ୍ତା ହେନ୍ତା ବେମାର ମାନକୁ କେନ୍ତା କରି ଆମେ ବଞ୍ଚି ପାରମା ଏ ବାବଦ ନେ ଲୋକ ମାନକେ ବୁଝାବାର ଲାଗି ଗୁଟେ ଦିନ ଏଇଟା
1: ବିଶ୍ୱ ହେପାଟାଇଟିସ ଦିବସ
0: ହଇ
1: ତ ଇ ତ ଆମେ ବନେ କରି ଚଲାକି କରି ରହିବାର ପଡ଼ବା ଭଲ ନୁ ଏବେ ତ ବର୍ଷା ଦିନ ଚାଲିଛି ହେ ରାସ୍ତା ତରାରେ ମାଛି ବସା ଖାନା ନେଇ ଖାଇ କରି ହେ ଯେନ ତେନ ପାନ ନେଇ ପିଇ କରି ଟିକେ ଚାଲାକି କରି ରହିଲେ ପାନ ପିଇମୁ ଆର ବନେ ଖାନା ପିନା ବି ଖାଇମୁ ବେଲେ ବୋଲୁ ରୋଗ ମଙ୍କ ଠାରୁ ବି ମୁକ୍ତି ପାଇମୁ
0: ଆର ଗାଁ ଗହଳି ଥି କୁକୁର ମାକର ତ ବୁଲି ବୁଲୁଛନ୍ ଏକା କେନ୍ କାହାକେ ଚାବି ଚୁବା ଦେଲା ବୋଇଲେ ଇ ସରକାରୀ ଡାକ୍ତରଖାନା ଥି ପୁରା ମାଗଣା ଥି କାଇଁଟା ଇଞ୍ଜେକ୍ସନ ଦଉଛନ୍ ନା
1: ହଇ
0: ହେଟା ଆମେ ଯାଇକରି ଆମକେ ନେବାକେ ପଡ଼ବା
1: ହଇ ମାତର ଆମେ ଏତିକି କଥା ହେଲା ଭିତରେ ଆମର ଶିଳ୍ପୀ ଦଦା ମାନେ ବି ଖେଟିଲେ ନା ତ ଇ ଦଦା ମାନକେ ତୋର ମୋର ତରଫରୁ ଗୋଟେ ଅନୁରୋଧ କରୁ ସେମାନେ ଗାନା ବାଜନା କରି କରି ଆମର ମନକେ ଖଣେ ଉଲ୍ଲାସ କରବେ କାଁ ବୋଲୁଛେ
0: ହଁ ଦଦା ଚାଲ ଖୁବ କଥା ହେଲୁ ନ ଏବେ ଗାନା ବାଜନା ଟିକେ ଶୁଣୁ
1: ଶୁଣୁ
0: ଯେ ଶିଳ୍ପୀ ଦଦା କେନ୍
1: ଶିଳ୍ପୀ ଦଦା ଆମର ନିର୍ମଳ ନାୟକ ଦଦା ଆର ତାଙ୍କର ଦଲ ବଲ

0: બોલું છું આમે, એ યુરિયા બોલો, ડીએપી બોલો, યાર જરા માટી રે કાણ સુ ક્ષતિ હોય આજ્ઞા હે બાબદે ખણે બુઝાઈ દે આમે ભલ કર જાણી પડતું.
1: માટી કરે દે આમર જો અણુજીવ ગુડક માટી રે છે ઉપકારી અણુજીવ ગુડક સેમાન સુ પ્રાય મરી જાંતી
0: આજ્ઞા.
1: રાસાયણિક આમર જો માટીટા મધ્ય આપણકર હાર્ડ હોઈ જાઉચી તો સી જો માટી રો આપણ ગુણાત્મકતા બધ્યા રક્ષા પઈ આમકી અણુ સાર ગુડક જદી વ્યવહાર કરિયા તાલે આમરક ફસલ રો ગુણાત્મક માન બુઝી ઘટતાય.
0: હા
1: હા હા. આપણ પચારે કોણ કોણ સુ જીવાણુ સાર પ્રયોગ કરાય થાય સે વિષયરે આપણ કહેવા ચાહુંચી જે આમર દુઈ પ્રકાર જીવાણુ સારકુ વ્યવહાર કરાઇ પારે. ગોટે હેલા ડાલ જાતીય ફસલ બા સિંભ જાતીય ફસલ પઈ, આઉ ગોટે હેલા અણસિંભ જાતીય ફસલ પઈ. જો આપણકર સિંભ જાતીય ફસલ જેમિતિ કે આમર ઝુડંગ હેલા કે સિંભ મટર બીન્સ આદિ ફસલ પઈ રાઇઝોબિયમ જાતીય જીવાણુ સારકુ પ્રયોગ કરાઇ થાય. અન્ય સમસ્ત પનીપરિવા ફસલ જેમિતિ કે આમર ટમાટો હોઉ કે બાઇગણ લંકા ભેન્ડી ઉલ ગાજર એ પિયાજ એભળિયા ફસલ પઈ આપણ માનંક પઈ આજોસ્પિરુલમ આઉ આજોટ બેક્ટર જીવાણુ સારકુ વ્યવહાર કરિયા પડ થાય, જોડા કે આપણકર જવખેજાન સાર દેઇ પાઉચ. ଯଦି ଆପଣ ଫସ୍ଫରସ୍ ପାଇଁ ସେମିତି ଆମକୁ ପିଏସ୍ଏମ୍ ବୋଲି ଜୀବାଣୁ ସାରଟାକୁ ପ୍ରୟୋଗ କରିବାକୁ ପଡ଼ିଥାଏ.
0: ଆଜ୍ଞା ହଁ, ଯେନ୍ ପ୍ରକାର ସାର ଗୋଟେ ଅଛି ଆଜ୍ଞା ତାର ଗୋଟେ ସମୟ ଗୋଟେ ଅଛି.
1: ଆଜ୍ଞା
0: ତ ଯେନ୍ ଜୀବାଣୁ ସାରଟା ଆମେ କେଉଁ ସମୟରେ ଦେବା, ଯଦି ଫଲା ବେଳେ ଦେବା କି ତାର ଆଗରୁ ଦେବା କି ଆଉ କେଉଁ ସମୟରେ ଦେଇପାରମା ଏଇଟାକୁ?
1: ହଁ, ଜୀବାଣୁ ସାର ପ୍ରୟୋଗ ଆମର ଗଛ ଲଗା ସମୟରେ ଦିଆଯାଇପାରିବ. ତାକୁ ମଧ୍ୟ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଉପାୟରେ ମଧ୍ୟ ଦିଆଯାଇପାରିବ, ତ ଚେରରେ ଉପଚାର କରି ଦିଆଯାଇପାରିବ, ମାଟିରେ ମଧ୍ୟ ପ୍ରୟୋଗ କରାଯାଇପାରିବ, ତାକୁ ମଞ୍ଜିରେ ମଧ୍ୟ ଉପଚାର କରିକି ଦିଆଯାଇପାରିବ. ତ ଯଦି ଆପଣମାନେ ଚେର ଉପଚାର କରିପାରୁଛନ୍ତି, ଦୁଇ ଉପାୟରେ କରିପାରୁଛନ୍ତି, ଗୋଟେ ଗୋଟେ ହେଉଛି ପାଉଡର ଭାବରେ ଆଉ ଗୋଟେ ହେଉଛି ତରଳ ଭାବରେ.
0: ତ ଏବେ ଯେମିତି କହିଲେ ଆଜ୍ଞା, ଏଇ ପାଉଡର ଆକାରରେ ଗୋଟେ ଦିଆହଉଛି ଆଉ ତରଳ ଦିଆଯାଉଛି, ପାଉଡର ଆକାରରେ ଏଇଟା ବୋଲେ କାଣା ଆଜ୍ଞା ବୁଝେଇ ଦିଅନ୍ତୁ?
1: ପାଉଡର ଜୀବାଣୁସାର ମଧ୍ୟ ଆପଣଙ୍କୁ ଏଇ ଯୋଉ ତିନିଟା କହିଲେ ଆପଣଙ୍କର ନାଇଟ୍ରୋଜେନକୁ ବିଭଜନ କରୁଛି, ଯୋଉଟାକି ଆମର ଆଜୋଟ ବ୍ୟାକ୍ଟର ହେଲା କି ରାଇଜୋବିୟମ ହେଲା କି ଆଜୋସ୍ପିରୁଲମ ହେଲା, ସେଟାକୁ ଆମର ପାଉଡର ଭାବରେ ଆମକୁ ଚେରକୁ ଉପଚାର ବି କରାଯାଇପାରୁଛି. ଯେମିତିକି ଆମେ ଯଦି ଚେର ଉପଚାର କରିବା, ତାହେଲେ ଗୋଟିଏ କେଜି ଜୀବାଣୁ କଲଚରକୁ 10 ଲିଟର ପାଣିରେ ମିଶାଇକି ତାକୁ ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ. ଏହା ଗୋଟିଏ ଏକର ପାଇଁ ଆମକୁ ଚାରା ଉପଚାର କରିବା ପାଇଁ ଯଥେଷ୍ଟ ହୋଇଥାଏ. ଆଉ ଏଇ ଘୋଳରେ ଚାରା ଗୁଡ଼ିକୁ ପ୍ରାୟ 5 ମିନିଟ ବୁଡ଼ାଇବାକୁ ପଡ଼ିବ, ତାପରେ ଯଥାଶୀଘ୍ର ଚାରା ଜମିରେ ଲଗେଇଲେ ବହୁତ ଭଲ ଫଳ ପାଇପାରିବ. ତ ଏଇ ପ୍ରଥମ ଉପଚାର ହେଲା ଆମର ଚେର ଉପଚାର. ଆଉ ମାଟିରେ ମଧ୍ୟ ଆମେ ପ୍ରୟୋଗ କରିପାରିବା. ମାଟିରେ ପ୍ରୟୋଗ କରିବା ପାଇଁ ଆମକୁ ହେକ୍ଟର ପ୍ରତି 2 କିଲୋଗ୍ରାମ ଆଜୋଟ ବ୍ୟାକ୍ଟର, 2 କିଲୋଗ୍ରାମ ଆଜୋସ୍ପିଲମ କିମ୍ବା 2 କିଲୋଗ୍ରାମ ପିଏସ୍ଏମ୍ ଜୀବାଣୁ କଲଚରକୁ ଆମର 1.5 କ୍ୱିଣ୍ଟାଲ ଆମର ଯେଉଁ ସଢ଼ା ଗୋବର ଖତ ଥିବ ବା ଜିଆ ଖତ ଥିବ, ଆଉ ସେଥିରେ ଆପଣଙ୍କର 7.5 କେଜି ଚୂନ ମିଶାଇ ଦେବା ଉଚିତ. ତାପରେ ସେଥିରେ ପାଣି ସିଞ୍ଚାଇକି ଯେମିତିକି ଆପଣ 30% ରିଲେଟିଭ୍ ହ୍ୟୁମିଡ଼ିଟି ବା ଆପଣ ଆର୍ଦ୍ରତା ବଜାୟ ରଖିବା ଦରକାର. ତାପରେ ତାକୁ ଗୋଟିଏ ଅଖା ଦ୍ୱାରା ତାକୁ 7 ଦିନ ଆମକୁ ଘୋଡ଼େଇକି ରଖିବାକୁ ପଡ଼ିଥାଏ. ତାପରେ ଅଖାକୁ ବାହାର କରିକି ଏଇ ଖତକୁ ଭଲ ଭାବରେ ମିଶାଇ ଯଦି ମୂଳରେ ପ୍ରୟୋଗ କରାଯାଏ, ତାହେଲେ ଆମକୁ ଭଲ ଫଳ ମିଳିଥାଏ. ତାକୁ ମଧ୍ୟ ଆପଣଙ୍କର ସି ଟ୍ରିଟମେଣ୍ଟ ବା ଯେଉଁଟାକୁ ମଞ୍ଜି ଉପଚାର ବି ମଧ୍ୟ କରାଯାଇପାରେ. ଏହି ପ୍ରଣାଳୀଟି ବିଶେଷ କରି ଆପଣଙ୍କର ଯେଉଁ ରାଇଜୋବିୟମ ଅଛି ବା ପିଏସ୍ଏମ୍ ଜୀବାଣୁ କଲଚର ପାଇଁ ଉଦ୍ଦିଷ୍ଟ. ଏଥିପାଇଁ ଆପଣଙ୍କର 10ରୁ 20 କିଲୋଗ୍ରାମ ମଞ୍ଜି ପାଇଁ 1/2 କେଜି ରାଇଜୋବିୟମ କଲଚର ଆବଶ୍ୟକ ହୋଇଥାଏ. ଏହି 500 ଗ୍ରାମ ରାଇଜୋବିୟମ କଲଚର ପାଉଡରକୁ 1 ଲିଟର ପାଣିରେ ମିଶାଇ ଗୋଟେ ଘୋଳ ତିଆରି କରାଯାଇଥାଏ. ସେଇ ଯେଉଁ ଘୋଳକୁ ମଞ୍ଜିକୁ ଯଦି ଭଲ ଭାବରେ ଘୋଡ଼େଇକି ତାକୁ ଆମେ ପ୍ରୟୋଗ କରାଯାଇପାରିବା, ତାହେଲେ ଫଳ ଆମେ ପାଇପାରିବା.
0: ହଁ, ତ ଆମର ସେ କଥା ଆର୍ଥରେ ଫିର୍ମା ଆଜ୍ଞା, ଆପଣ କହୁଥିଲେ ପାଉଡର ଜୀବାଣୁ ସାର ଗୋଟେ କହିଲେ, ତରଳ ଜୀବାଣୁ ସାର ବୋଲେ ଆଜ୍ଞା ଗୋଟେ କହୁଛ, ତ ଏଇ ତରଳ ଜୀବାଣୁ ସାରଟା କାଣା ଆଜ୍ଞା?
1: ତରଳ ଜୀବାଣୁ ସାର ମଧ୍ୟ ଜୀବାଣୁ ସାରର ଗୋଟେ ଅନ୍ୟ ପଦ୍ଧତି. ତ ଏଇ ତରଳ ଜୀବାଣୁ ସାର ପ୍ରୟୋଗ ପଦ୍ଧତି ସାଧାରଣତଃ ଆମର ମଞ୍ଜି ଉପଚାର ମଧ୍ୟ କରିହେବ, ଆଉ ଚେର ଉପଚାର ମଧ୍ୟ କରିହେବ. ଆମର ସାଧାରଣତଃ ମଞ୍ଜି ଉପଚାର କରିବା ପାଇଁ ଆମକୁ ଗୋଟେ ମାଟି ହାଣ୍ଡି କିମ୍ବା ଗୋଟେ ପାତ୍ରରେ ମଞ୍ଜିକୁ ନେଇକି ତା ଉପରେ ଜୀବାଣୁ ସାର ଘୋଳକୁ ତିଆରି କରିବାକୁ ପଡ଼ିବ, ଯେଉଁଟାକି ଆପଣଙ୍କର 5ରୁ 10 ଗୁଣ ପାଣି ସହିତ ମିଶାଇବାକୁ ପଡ଼ିବ. ତାପରେ ସେଇ ଛିଞ୍ଚିକିରି ହାଣ୍ଡିଟାକୁ ଭଲ ଭାବରେ କନାରେ ବାନ୍ଧି ଦିଆଯାଏ. ଏଇ ହାଣ୍ଡିକୁ ତାପରେ 2 ମିନିଟ ଖଣ୍ଡେ ଉପରେ ହଲେଇଲେ ସବୁଯାକ ମଞ୍ଜିରେ ଏଇ ଘୋଳର ଆସ୍ତରଣ ଜମିଥାଏ. ଆଉ ଏହାକୁ ଯଦି ଆମେ ବାହାର କରିକି ଆମେ ଛାଇରେ ଶୁଖେଇବାକୁ ପଡ଼ିବ, ଶୁଖେଇକି ତାପରେ ମଞ୍ଜିକୁ ଜମିରେ ବୁଣାଯାଏ. ଗୋଟିଏ କେଜି ମଞ୍ଜି ପ୍ରତି ଆପଣଙ୍କୁ 5 ମିଲିଲିଟର ତରଳ ରାଇଜୋବିୟମ ଘୋଳରେ ମଞ୍ଜି ଉପଚାର କରିବା ପରେ କିମ୍ବା ପିଏସ୍ବି ଘୋଳରେ ମଞ୍ଜିକୁ ଉପଚାର କଲା ପରେ ଯଦି ଆମେ ଲଗେଇବା, ତାହେଲେ ଆମକୁ ସୁଫଳ ମିଳିଥାଏ. ଆଉ ଗୋଟେ ପଦ୍ଧତି ରହିଛି ଆପଣଙ୍କର ଚେର ଉପଚାର. ଚେର ଉପଚାର ପାଇଁ ମଧ୍ୟ ଆମର ତରଳ ସାର ବା ତରଳ ଜୀବାଣୁ ସାରକୁ ପ୍ରୟୋଗ କରାଯାଇପାରିବ. ଯେମିତି ତାକୁ 250 ml ଆଜୋଟ ବ୍ୟାକ୍ଟର କିମ୍ବା ଆଜୋସ୍ପିରୁଲମକୁ 10 ଲିଟର ପାଣିରେ ମିଶି ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ. ସେଇ ଘୋଳକୁ 1 ଏକର ଉଦ୍ଦିଷ୍ଟ ପାଇଁ ଯେଉଁ ଯେତିକି ଚାରା ଆମେ ତିଆରି କରୁଛନ୍ତି ତାକୁ 1/2 ଘଣ୍ଟାରେ ବୁଡ଼ିବାକୁ ପଡ଼ିବ. ତାପରେ ଛାଇରେ ରଖିବାକୁ ପଡ଼ିବ, ତାପରେ ଚେର ବୁଡ଼ିଲା ସାରିଲା ପରେ ତାକୁ ଆମେ ମୁଖ୍ୟ ଜମିରେ ରୋପଣ କରିପାରିବା. ସେହିପରି ଏକ ଫସ୍ଫରସ୍ ପାଇଁ ଯେଉଁଟା ଆମର ଅଛି ଗୋଟେ ପିଏସ୍ଏମ୍, ତାକୁ ମଧ୍ୟ ଆମେ 250 ml ପିଏସ୍ଏମ୍କୁ ନେଇକି ତରଳ ଜୀବାଣୁ ସାର ଆବଶ୍ୟକତା ପୂରଣ କରିପାରିବା.
0: ତ ସେ ଉଷ କଷା ହଉ ଆଜ୍ଞା କି ସାର ଗଲା ହଉ, ତାର ଗୋଟେ ମାତ୍ରା ଗୋଟେ ରହିଛି, ଅଧିକ ହେଇଗଲେ ଗଛ ସେନେ ପୁଡ଼ି ବି ଯିବା ମରି ବି ଯିବା, ତ ଯାହାକି ଆମେ କହୁଛେ ସାବଧାନ ହେଇକରି ଦେବା କଥା ଗୋଟେ ବୋଲସୁ, ତ ଇ ଯେନ୍ ସାରଟା ଆମେ ଯେତେବେଳେ ପ୍ରୟୋଗ କର୍ମା ତ କାଁ କାଁ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ବା ଆମକୁ?
1: ଭଲ ପ୍ରଶ୍ନ ପଚାରିଛନ୍ତି ଯେ ଆମର ଜୀବାଣୁ ସାର ପ୍ରୟୋଗରେ କ'ଣ କ'ଣ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ? ସାଧାରଣତଃ ଆମକୁ ଏଇଟାକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ.

0: ଦ୍ୱିତୀୟଟା ହେଲା ଆମକୁ ଥଣ୍ଡା କିମ୍ବା ଶୁଖିଲା ସ୍ଥାନରେ ସିଧାସଳଖ ସୂର୍ଯ୍ୟାଲୋକଠାରୁ ଦୂରରେ ରଖିବାକୁ ପଡ଼ିବ। ଆଉ ଗୋଟେ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ ଆମର ଯେମିତିକି ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ସହିତ ଏହାକୁ ମିଶାଇ ରଖିବା ଉଚିତ ନୁହଁ, ମିଶାଇକି ରଖିବାନି। ଦ୍ୱିତୀୟଟା ଆମର ଯେଉଁ ଦାନାଦାର ବିଷ ଗୁଡ଼ିକ ରହିଛି, ଫୋରେଟ୍ ହେଲା କି ଆମର ଯେଉଁ ଥିମେଟ୍ ହେଲା, ସେ ଔଷଧ ବ୍ୟବହାର କଲେ ଜୀବାଣୁ ସାରର ଫସଲ ପ୍ରତି ଅଧିକ କ୍ଷତିକାରକ ଘଟିଥାଏ। ଆଉ ଗୋଟେ ହେଉଛି ଆପଣଙ୍କର ଯେଉଁ ନିର୍ଦ୍ଦିଷ୍ଟ ଫସଲ ପାଇଁ ଯେଉଁ ଆମର ରାଇଜୋବିୟମ୍ କୁହାହେଲା, ସେହି ଫସଲ ପାଇଁ ଆମ ମନେକର ଆମର ସିମ୍ବ ଜାତୀୟ ଫସଲ, ସେଇଟା ପାଇଁ ଆମର କେବଳ ରାଇଜୋବିୟମ୍କୁ ହିଁ ବ୍ୟବହାର କରିବା ଦରକାର। ତ ଅଣସିମ୍ବ ଫସଲ ଅଛି, ସେଥିପାଇଁ ଆମକୁ ଆଜୋସ୍ପିରିଲମ୍ କିମ୍ବା ଆଜୋଟୋବ୍ୟାକ୍ଟରକୁ ପ୍ରୟୋଗ କରିବା ଉଚିତ। ଜୀବାଣୁ ସାର ଯଦି ଆମେ ପ୍ରୟୋଗ କରୁଛନ୍ତି, ଆମକୁ କିଛି କିଛି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ, ଯେମିତିକି ଆପଣଙ୍କର ମାଟି, ଆପଣଙ୍କର ଅମ୍ଳ ମାଟି ହେଉଛି କିମ୍ବା କ୍ଷାରୀୟ ମାଟି ହେଉଛି, ସେଥିରେ ଆପଣଙ୍କ ଜୀବାଣୁ ସାର ପ୍ରୟୋଗ କଲେ ଆପଣଙ୍କୁ ସୁଫଳ ମିଳିପାରିବ ନାହିଁ।
1: ହଁ, ତ ଏଇନା ଗୋଟେ କଥା ଆଜ୍ଞା, ଏଇ ସେ ଅମ୍ଳ ମାଟି ଯେନ୍ ବୋଇଲେ, ଏଇଟା ଆମେ କେମିତି କରି ଜାଣିବା ଆଜ୍ଞା?
0: ହଁ, ମୃତ୍ତିକାର ଆପଣଙ୍କର ଗୋଟେ ପିଏଚ୍ ଅମ୍ଳତା ପରୀକ୍ଷା କରାଯାଇଥାଏ, ଆପଣଙ୍କ ପିଏଚ୍ ମିଟର ଗୋଟେ ଅଛି, ସଏଲ୍ କେମିଷ୍ଟ ଅଛି, କିମ୍ବା ଆମର କୃଷି ବିଜ୍ଞାନ କେନ୍ଦ୍ରରେ ଅଛି ଆମର ଲାବୋରେଟୋରୀ ରହିଛି, ସଏଲ୍ ଟେଷ୍ଟିଂ ଲାବୋରେଟୋରୀ, ସେଠି ଆମର ମୃତ୍ତିକା ସଂଗ୍ରହ କରି ନିଆଗଲେ ଆମେ ତାର ପରୀକ୍ଷା କରିଥାଉ। ତ ସେଇ ମାଟିର ପରୀକ୍ଷା କରିବା ପାଇଁ ଆମର ଯଦି ମାଟିର ପିଏଚ୍ଟା ଆପଣଙ୍କର 6ରୁ କମିଗଲା, ତାହେଲେ ତାକୁ ଆମେ ଅମ୍ଳ ମାଟି କହୁଛୁ। ଆଉ ଯଦି ମାଟିର ଅମ୍ଳତା ଆପଣଙ୍କର 7ରୁ ଅଧିକ ହେଇଗଲା ବା 7.5ରୁ ଅଧିକ ହେଇଗଲା, ତାକୁ ଆମେ କ୍ଷାରୀୟ ମାଟି କହୁଛୁ। ତ ଅମ୍ଳ ମାଟିରେ ଯେତେ ଆପଣ ଖତ ସାର ପ୍ରୟୋଗ କରିବେ, ତାହେଲେ ଆମେ ତାର କିଛି ସୁଫଳ ପାଇପାରିବା ନାହିଁ। ତ କ୍ଷାରୀୟ ମାଟି ମଧ୍ୟ ଆମେ ଯଦି କେତେ ଖତ ସାର ଦେବା, ତାହେଲେ ତାର ଭଲ ଆମର ଏଭେଲେବିଲିଟି ଗଛକୁ ମିଳିବ ନାହିଁ। ସେ ମାଟିର ଅମ୍ଳତା ଯଦି ଆପଣଙ୍କର ନ୍ୟୁଟ୍ରାଲ ଥିବ, ସେଠି ସେଇ କ୍ଷେତ୍ରରେ ଆମେ ଯେତେ ଖତ ସାର ଦେବା ଗଛ ସେଇଟାକୁ ସହଜରେ ଗ୍ରହଣ କରିପାରିଥିବ, ଆଉ ସେଇଟା ମଧ୍ୟ ଆମର ଏଇ ଜୀବାଣୁ ସାର ପ୍ରତି ମଧ୍ୟ ମାନେ ଉପଲବ୍ଧ। ଆଉ ଆକୁ ମଧ୍ୟ ଆପଣ ଯଦି ଅମ୍ଳ ମାଟି ରହିଛି, ଆମକୁ ଚୂନ କାଗଜ କଳମ ମଇଳା ଦେଇକି ତାକୁ ଆମେ ନ୍ୟୁଟ୍ରାଲ କରିପାରିବା। ଯଦି ଆପଣ କ୍ଷାରୀୟ ମାଟି ରହିଛି, ତାହେଲେ ଆମେ ତାକୁ ଜିପ୍ସମ୍ ଦେଇକି ଆମେ ତାକୁ ନ୍ୟୁଟ୍ରାଲକୁ ଆଣିପାରିବା। ମାଟିରେ ଆପଣ ଯଦି ଜୈବିକ ପଦାର୍ଥ, ଯେଉଁଟା ଅର୍ଗାନିକ ମ୍ୟାଟର କହୁଛନ୍ତି, ସେଇଟା ଯଦି ଆମର କମ୍ ଥିବ, ତାହେଲେ ଆପଣଙ୍କର କମ୍ରେ ଜୀବାଣୁ ସାର ଉପକାର ମିଳିପାରିବ ନାହିଁ। ତେଣୁ ଏଇ ଯେଉଁ ଆମର ଜୈବିକ ପଦାର୍ଥ ପରିମାଣଟା ଟିକେ ଅଧିକା ରହିବା ଦରକାର। ଆଉ ଶୁଖିଲା କିମ୍ବା ଅଧିକା ଯଦି ପାଣି ଆପଣ ଜମି ରହୁଛି, ତାହେଲେ ଜୀବାଣୁ ସାର କାର୍ଯ୍ୟଦକ୍ଷତା ଆମର ଭଲ ହୋଇପାରିନଥାଏ। ଜମିର ଆର୍ଦ୍ରତା ସାଧାରଣତଃ ଆମର 30-40% ରହିଲେ ଭଲ ଉପକାର ମିଳିଥାଏ। ଜୀବାଣୁ ସାର ମଧ୍ୟ ଆପଣଙ୍କର ପ୍ରଦୂଷଣ ମୁକ୍ତ, ପରିବେଶ ସହାୟକ ଆଉ ସ୍ୱଳ୍ପ ଖର୍ଚ୍ଚରେ ମିଳିଥିବାରୁ ଯଦି ଚାଷୀ ଭାଇମାନେ ଆମକୁ ବେଶୀ ଧ୍ୟାନ ଦେବେ, ତାହେଲେ ଆପଣ ନିଶ୍ଚୟ ଲାଭବାନ ହୋଇପାରିବା।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକ ଆସିଲେ, ଆପଣ ସମୟ ଦେଲେ, ଆରୁ ଏ ପନିପରିବା ଫସଲରେ ଜୀବାଣୁ ସାର ପ୍ରୟୋଗ ବିଷୟରେ କହିଲେ, ସେଥିର କାଜେ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ନମସ୍କାର।
2: ସୁଲିରେ ଦାଦା, ନୂଆ ନୂଆ ଜ୍ଞାନ କୌଶଳ କଥା
3: ହୋଇ
2: ଦାଦା କେତେ ବନେ କରି ପଚାରିଲେ, ଆର ଆଜ୍ଞା ଗୁଟେ ଗୁଟେ କରି ଉତ୍ତର ଦେଲେ
3: ଦେଲେ।
2: ଖାଲି ତୁଇ ଆର ମୁଇ କଥା ହେଲେ ହବାକେ, ତୁଇ ଟିକେ ଆମର ଚାଷୀ ଦାଦା ନାନୀ ମାନଙ୍କର ସାଙ୍ଗେ କଥା ହେଇଥିଲେ ନେଇ ହେଇଥିତା କେ?
3: ହଇ, ମୁଇ ହେନ୍ତି ଚାଷୀ ଦାଦା ଗୁଟେ ସଙ୍ଗେ କଥାବାର୍ତ୍ତା ହେଇଛେ ବୋଲନ, ତୁଇ ମୋର ପାଖେ ବସି କରି ଶୁନ
2: ବୋଲେ ତୁଇ କଥା ହେଇଛୁ ନା? ହେନ୍ ତାହେଲେ ମୁଇ ଶୁନସି।
4: ତ ହେନ୍ତି ତ ଆମେ ଗୁଞ୍ଜିଗୁଡ଼ା ଗାଁ ଯାଇକରି ଆମର ଆଗଧାଡ଼ିଆ ଚାଷୀ ଦାଦା ଗୋଟେ ଭେଟିଥିଲୁ। ତ ଚାଷୀ ଦାଦା ଜୁହାର।
5: ଜୁହାର ଜୁହାର।
4: ପହେଲା କରି ଆପଣଙ୍କର ନାଁ ଗାଁ ଟିକେ ଆମର ଚାଷୀ ଦାଦା ମାନକେ ଜଣେଇ ଦିଅନ୍।
5: ମୁଇଁ ପୀତାମ୍ବର ପଟେଲ, ଗୁଞ୍ଜୁଗୁଡ଼ା, ବ୍ଲକ ଜୁନାଗଡ଼, ଜିଲ୍ଲା କଳାହାଣ୍ଡି।
4: ତ ଆମର ଚାଷୀ ଦାଦା ମାନେ ତ ଦାଦା ବାନିକେ ବାନି ଚାଷ କରୁଛନ୍, ଆର ଏବେ ଆପଣ କହନ୍ ଯେ କେନ୍ କେନ୍ ଚାଷ ମାନେ କରିଛନ୍?
5: ଏବେ ମରିଚ କରିଛେ, ଆରୁ ବାଇଗନ, ଆର ମକା, ଆର କୋବି, ଭେଜରା, କୁନ୍ଦୁରୁ ଇତ୍ୟାଦି ଚାଷ କରିଛୁ, ସବୁ ତ କରୁଛୁ, ଆଲୁ ବି ରୋପିଛେ, ଆର କେତେ ପ୍ରକାର ଚାଷ ବି କରୁଛୁ।
4: ମାତ୍ର
5: ଗଛ ଟିକେ ଝାଉଁଲିଆ ରୋଗ ଲାଗ୍ସି, ସବୁବେଳେ ସେ ଜାଗାନେ ନେଇ କରବାର କଥା, ଗୋଟେ ବର୍ଷ କଲେ ଆର ବର୍ଷ ଛାଡି ଦେବାର ପଡ଼ବା, ନେଇ ହେଲେ ସେ ଜାଗାନେ ନେଇ ହୁଏ ନା। ଆମେ ଅକ୍ସିତା ବେଗନ କେ 32 ମାସେ ରୋପଲୁ, ଆର 212 କେ ହେଟା ଟିକେ ପଛେ ରୋପଲୁ।
4: ତ ଏଟା ରୁପି କରି କେତେ ଦିନ ଗଲେ ଫଲ ଲାଗୁଛେ ଦାଦା?
5: 3 ମାସ ନଉଛେ। ହଏ, 3 ମାସ ହେଲେ ମାସେ ତ ତଲି ନେବା, 2 ମାସ ତାକେ ଆରୁ ପାଣି ଦେଇ କରି ତାକୁ କୁଡ଼ା କଷା କଲେ ଫଲବା।
4: ତ 12 କୁଡ଼ା 13 ଖୋସା ତେବେ ସେ ଖାଇବ ବାଇଗନ ପୋଡ଼ା ବୋଲୁଛେ। ତ ଇ ଯେନ୍ ବାଇଗନ ରୁପିଛନ୍, ଏଠି ଖତ ସାର ମାନେ କେନ୍ କେନ୍ଟା ଦଉଛନ୍?
5: ଖତ DAP ଆର ପଟାସ ଆର ୟୁରିଆ ମେସେଇ କରି ଦିଆ ହେସି, ଛେଲନେଡ଼ି ଦେସୁଁ। ଛେଲନେଡ଼ି ଆନିକରି ରଖିଛୁ ନା ବାରିନେ, ଆରୁ ତାକେ ଟିକେ ଟିକେ ମନ୍ତରେ ତରେ ଦେସୁଁ।
4: ତ ଏଇତାର ସଙ୍ଗେ ସଙ୍ଗେ ଆପଣ କୁନ୍ଦୁରୁ ଚାଷ ବି ଖୁବ୍ କରିଛନ୍?
5: ହଁ, କୁନ୍ଦୁରୁ ଚାଷ ତ ଲଗେଇଛ ଅଧା ଏକର ଖଣ୍ଡେ।
4: ତ ଦେଶୀ କୁନ୍ଦୁରୁ ହୁଏ କି ଏଇଟା ହାଇବ୍ରିଡ଼ଟା? ନାଇଁ, ସେ
5: ନାଇଁ। ସେ
4: ତ ଡିର୍ କେ ରୁପିଛନ୍?
5: ଡିର୍ କେ ଏଖାନ ରୁପସୁଁ।
4: ତ ଏବେ କୁନ୍ଦୁରୁ ଫଲୁଛେ କି କେନ୍ତା?
5: କୁନ୍ଦୁରୁ ଫଲୁଛେ, ଆରମ୍ଭ ହଉଛେ ଏବେ। ଏବେ ତ ପାନ୍ ପୁନା ଲଗେଇକରି କୁଡ଼ା କଷା କରିଛୁ, ଆର ମାସେ ଗଲେ ଫଲବା ବେଶୀ, ଏବେ ନେଇ ଫଲେ। ତା
4: ତ ଆମେ ଦେଖୁଛୁ ଯେ ତାର ସଙ୍ଗେ ସଙ୍ଗେ ଆପଣ ମରିଚ ଚାଷ

0: ବି ଖୁବ୍ କରିଛନ୍।
1: ହଁ, ମରିଚ ଚାଷ ତ ଆମେ କରୁଛୁ ନା, ଏଟା ତ ସେ ଗଙ୍ଗା ମରିଚ।
0: ହଁ ହଁ ହଁ, ତ କଞ୍ଚା ମରିଚ ବିକୁଛନ୍ କି ପାଛଲାଟା?
1: କଞ୍ଚାଟା ଏଖାନ ବିକୁଛୁ, ବଜାର ବଜାର ସବୁବେଳେ ଯାଇସୁଁ କି ନାଇଁ, ହେଥିର୍ ଲାଗି ବଜାର ଏଖାନ ସେଲ୍ କରିଦେଉଛୁଁ।
0: ତ ଇ ମରିଚ ଭିତରେ ଆମେ ଦେଖୁଛୁ ଯେ ଗୁଟେ ଗୁଟେ ମକା ବି କରିଛନ୍।
1: ହଁ, ମକା ଗୁଟେ ଗୁଟେ ଲାଇନ୍ ଦିସୁଁ, ହେଟା ଖାଇମୁ ବଲସୁଁ ଆର ଦେଇଥିସୁଁ। ମକା ବେଶୀ ଦେଲେ ନେଇ ଫଲେ, ହେଥିର୍ କାଜେ ମକା ବେଶୀ ଦେଇ ଦଉଁ।
0: ତ ଇତାର ପାଖେ ନେ ଆମେ ଦେଖୁଛୁ ଯେ ଖୁବ୍ କରି ଆପଣ ଫୁଲକୋବି ବି କରିଛନ୍।
1: ହଁ, ଫୁଲକୋବି ଲଗେଇଛେଁ, ଇନେ ଲଗେଇଛେଁ 20 ଡିସମିଲ୍, ଆର୍ ଘର ବାରି ଲଗେଇଛେଁ 10 ଡିସମିଲ୍।
0: ତ ଇ ଫୁଲକୋବି କେନ୍ତା ଏବେ ଫୁଲ ଧରୁଛେ ନା?
1: ଫୁଲ ହଏ, ସେ ଘର ବାରିଟା ଧରଲା ନା, ଏଇଟା ନେଇ ଧରେ, ତା ଆର ମାସେ ନେବା।
0: ତ ଆପଣ ଯେନ୍ ଶାଗ ଡାଲ ଖୁବ୍ ଗୁରା କରି କରିଛନ୍, ଇ ଶାଗ ଡାଲ ବିକି ଭାଙ୍ଗି କରି ଭଲ କରି ପରିବାର ଚଲି ପାରୁଛନ୍?
1: ହଁ ହଁ, ଆମେ ଶାଗ ଡାଲ ବି କରି ପନିପରିବା ବି କରି ଜମି 2-4 ଏକର ବି ଘେନଲି, ଆରୁ 2-3ଟା ଭିଆ ବି କଲି ନା, ଆରୁ ଏବେ ଆମେ ଆରାମସେ ଚଲୁଛୁଁ।
0: ଆରାମସେ ଚଲୁଛନ୍। ତ ଏବେ ତ ଲୋକ ବାଗ ଭୂତି ଭରା ନାଇଁ ମିଲବାର ନା, ତ ଲୋକ ଲାଗିଲେ ଆପଣଙ୍କର ଘରେ ସମସ୍ତେ ସାହାଯ୍ୟ କରୁଛନ୍?
1: ହଁ, ଏ ଲୋକ 2ଟା ଆମେ ଯେନ୍ତା ବି ରଖୁଛେ ନା, ରେଟ୍ ଦେଇକରି ବି ରଖୁଛୁ, ସେ 2ଟା ଲୋକ ଆର ମୁଇଁ କରି ଏମିତି 4-5ଟା ଲୋକ ଆମ ଘରେ ଖଟୁଛୁଁ। ଆର ବେଶୀ ଚାଷ କରସି କି ନାଇଁ, କମ୍ କଲେ ଶୁଣି ଲୋକ ନେଇ ଲଗାଇଲେ ଚଲ୍ବା? ହଁ, ବେଶୀ କରୁଛେ ମୁଇଁ, 1.5 ଏକର ଖଣ୍ଡେ କରସି।
0: ହଁ ହଁ, ତ କଥାରେ ଅଛେ ଦାଦା, ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲିକରି ଆମେ ପିଲା କାଲୁ ଶୁଣି ଆସୁଛୁଁ, ତ ଆପଣ ଚାଷ କରିକିରି କେତେ ଖୁସି ନେଇ ଅଛନ୍?
1: ଆମେ ବହୁତ ଖୁସିରେ ଅଛୁଁ, ଘରେ ପରିବାର ସବୁ ଏନେ ତେନେ କାମ କରି ଯାଉଥିଲେ, ଏବେ ଆର୍ ନେଇ ଯିବାର ନା, ଘରେ ଏଇ ଚାଷ କରିକରି ଏଖାନେ ଅଛୁଁ ନା, କେନେ ନେଇ ଯିବା।
0: ତ ଯାହା ହଉ ଦାଦା, ଆପଣଙ୍କେ ଆପଣଙ୍କର ଗାଁ ଗୁଞ୍ଜିଗୁଡ଼ାରେ ଭେଟିକରି ଖୁବ୍ ଖୁସି ଲାଗ୍ଲା। ଆପଣ ଜଣେ ଆଗଧାଡ଼ିଆ ଚାଷୀ ବିହନ, ସବୁବେଳେ ଚାଷ କାମକେ ଆଗକେ ବଢ଼ାବାର ଲାଗି ଚେଷ୍ଟା କରୁଛନ୍। ତ ଆପଣ ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ଆପଣଙ୍କେ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଦାଦା।
1: ଜୁହାର ଜୁହାର।
2: ଶୁଣିଲି ରେ ଦାଦା,
3: ଇ ବୁଆ
2: ତୁଇ ଯେନ୍ତା କରି ଗୁଟେ ଗୁଟେ କରି ପଚରେଇଛୁ, ହଁ ଚାଷୀ ଦାଦା କେଡ଼େ ସୁନ୍ଦରା କରି ଉତ୍ତର ଦେଇଛନ୍।
3: ସୁନ୍ଦରା କରି ଉତ୍ତର ଦେଇଛନ୍ ବେଲେ ନାଇଁ ହେ, ଇ ଆମର ଦାଦା ଯେନ୍ ହିପାସେ ଅଣ୍ଟା ଭିଡ଼ିଛନ୍, ତୁଇ ମୁଇଁ ଆର୍ ଆମର କାର୍ଯ୍ୟକ୍ରମ ଯେତ୍କି ଦାଦା ନାନୀ ମାନେ ଶୁଣୁଛନ୍, ସବେ ଲୋକ ଭିଡ଼ିଲେ ଆମର ଅଣ୍ଟା ନେବି, 2 ପଇସା ନେଇ ଛାଡ଼େ।
2: ହଏ ଲକ୍ଷ୍ମୀ ଆଇବା ଠନ୍ ଠନ୍।
3: ହେ ବୁଆ, ଲକ୍ଷ୍ମୀର କଥା କହେସୁ, ହେଥିର୍ ଲାଗି ତୋକେ ତୋରେ ନନି ଜାନିକରି ଲକ୍ଷ୍ମୀ ନା ଦିଆ ହେଇଛେ।
2: ଦାଦା ତୁଇ ଲକ୍ଷ୍ମୀ ଦେଖିଲେ ମୋତେ ଖୁବ୍ ମନେ ଲାଗ୍ସି ବୋଲ ଯେ ତୁଇ ଆର୍ ମୁଇଁ ଖାଲି ଗପୁଥିମା କେ
3: ଗପୁଥିଲେ ତୁଇ ସରେ ବୋଲ ନ
2: ସମିଆ ଟିକ୍ ଟିକ୍ କରି କହିଲା ନ ବୈଠକ ଛାଡ଼ ବୋଲି କରି।
3: ହୋଇ ହୋଇ ହୋଇ, ବେଲ ହେଲେ ତୁ ଆମେ ବୈଠକ ଛାଡ଼ି କରି ଯିମା, ତୁ ବୈଠକ ଛାଡ଼ି କରି ଗଲା ବେଲ୍କେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦାଦା କକା ବବା ମା ବୁହେନ ମନ୍କେ ମୁଇଁ ଗୁରୁବାରୁ ଦାଦା,
2: ମୁଇଁ ଲକ୍ଷ୍ମୀ ନାନୀର
3: ଜୁହାର।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ।

ଏହି ଗୀତଟି ଶୁଣୁଥିଲେ ବଲମା କଥାଚିତ୍ରରୁ। କଣ୍ଠଦାନ କରିଥିଲେ ଆଶା ଭୋସଲେ ଓ କୁମାର ସାନୁ। ଗୀତରଚନା ସମୀର, ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥିପାଇଁ ଅନୁରୋଧ କରିଥିଲେ ମାନସ ରଞ୍ଜନ ଯାଦବ, ଅଗ୍ରେନ କୁମ୍ନା, ନୂଆପଡ଼ାରୁ। ପରବର୍ତ୍ତୀ ଗୀତ ରେଖପୁର କଳାହାଣ୍ଡିରୁ ସ୍ୱପ୍ନାରାଣୀ ଭୋଇଙ୍କ ଅନୁରୋଧ କ୍ରମେ। ସଙ୍ଗୀତ ନଦୀମ ଶ୍ରବଣ, ଗୀତରଚନା ସମୀର ରଞ୍ଜନ, କଥାଚିତ୍ର ସ୍ୱପ୍ନେ ସାହାଜାନକେ। ଗୀତଟିରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ କୁମାର ସାନୁ।

ଶୁଣନ୍ତୁ ପରବର୍ତ୍ତୀ ଗୀତ। ଗୀତ ରଚନା ସମୀର, କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ମହମ୍ମଦ ଅଜିଜ। କଥାଚିତ୍ର ଆଦମୀ ଖେଲନା ହେ। ଏହି ଗୀତ ପାଇଁ ଅନୁରୋଧ କରିଛନ୍ତି ଲୋକନାଥ ଜାନି ଚିଆଁପଦର ନର୍ଲା କଳାହାଣ୍ଡିରୁ।

ଆପଣ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ଶେଷ ଗୀତଟି ଉଦୟପୁର ରାଜସ୍ଥାନରୁ ନିଶିକା ରାଣୀଙ୍କ ଅନୁରୋଧ କ୍ରମେ ସାଥୀ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି କୁମାର ସାନୁ। ଗୀତ ରଚନା ସମୀର ରଞ୍ଜନ, ସଙ୍ଗୀତ ନଦୀମ ଶ୍ରବଣ।

0: ଶୁଣୁଥିଲେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାରବାଦନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଦେଶ। ଶୁଣିପାରିବେ ବିଜ୍ଞାପନ ପରେ।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଔର ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ ଔର ଭାରତ କି ସେନା କୁ ସମର୍ପିତ ୟେ ମେରା ଗୀତ। ଭାରତୀୟ ସେନା ଯୋ ତିନୋ ସେନାଓ କୁ ସମର୍ପିତ ହେ, ହର ଦେଶବାସୀ କୁ ସମର୍ପିତ ହେ ତଥା ଭାରତ କେ ହର ସୈନିକ କୁ ସମର୍ପିତ ହେ। ପ୍ୟାରାମିଲିଟ୍ରୀ କେ ଅର୍ଦ୍ଧସୈନିକ ବଲୋଁ କେ ହର ସୈନିକ କୁ ସମର୍ପିତ ହେ। ରକ୍ଷା ମନ୍ତ୍ରାଳୟ ସେ ଲେକର ଦେଶ କେ ଏକ ଏକ ନାଗରିକ କୁ ୟେ ଗୀତ ସମର୍ପିତ ହେ। ହମାରେ ଦେଶ କି ଭାବନାଓ କେ ଅନୁରୂପ ହମାରି ଭାରତ କି ସେନାଓ କେ ଗୌରବ କା ଗାନ ଔର ସ୍ତୁତି ହି ୟେ ଗୀତ ହେ। ରଗ ରଗ ମେ ଜୋଶ ଭର ଦେନେ ୱାଲା ୟେ ଗୀତ ହମାରେ ହର ଭାରତୀୟ କୁ ସମର୍ପିତ କରତା ହୁଁ। ମୈଁ ହୁଁ ଆପକା କୈଳାଶ ଖେର।
2: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ। ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:11 ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିପାରିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:30 ଚେତନା ଚିନ୍ତନ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ରହିଛି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ। 7:40 ଶୁଣିବେ ଚାଷର କଥା। ସକାଳ 7:45 ପ୍ରଚାର କରିବୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀ। ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 8:30। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ର ଗୀତ ସକାଳ 9:00 ଏବଂ ଓଡ଼ିଆ କଥାଚିତ୍ର ଗୀତ 9:30। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣି ଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।